ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56 ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 13 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 3 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ପରବର୍ତ୍ତୀ ଗୀତ ପାଇଁ କଣ୍ଠଦାନ କରିଛନ୍ତି ପ୍ରମୋଦ କୁମାର ଦାସ, ଗୀତ ରଚନା ନନ୍ଦକିଶୋର ପାଢ଼ୀ।

ଶୁଣିଲେ କେତୋଟି ଭକ୍ତିଗୀତ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଶ୍ରୀକୃଷ୍ଣ ପତ୍ନୀ ଜାମ୍ବବତୀଙ୍କ ସହିତ ଉପସ୍ଥିତ ହୋଇ ଦ୍ୱାରକାବାସୀଙ୍କୁ ଆନନ୍ଦିତ କରିଛନ୍ତି ଏବଂ ସତ୍ରାଜିତକୁ ଡାକି ମଣି ପ୍ରତ୍ୟର୍ପଣ କରିଛନ୍ତି। ସେ ତାଙ୍କୁ ନିଜର କନ୍ୟା ସତ୍ୟଭାମକୁ ପ୍ରଦାନ କରି ଲଜ୍ଜାରୁ ରକ୍ଷା ପାଇଛି। ଏବେ ହସ୍ତିନାର ଦୂତ ଆସିଛି, ଯତଗୃହରେ କୁନ୍ତି ସହିତ ପାଣ୍ଡବେ ମରିଛନ୍ତି ବୋଲି ଜଣାଇଛି। ରାମକୃଷ୍ଣ ଯାଇଛନ୍ତି ହସ୍ତିନା। ଇତ୍ୟବସରେ ସତ୍ୱଧନ୍ୱା ଶକ୍ରାଜିତକୁ ମାରି ମଣି ଅପହରଣ କରିଛନ୍ତି। କୃଷ୍ଣ ମଣିଟିକୁ ପୁନରୁଦ୍ଧାର କରିବାକୁ ଆସିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 400ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକ ଆଜିଠାନୁ ମୂଲ ହେବା। ବୈଠକଥି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏଥିଲାଗି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶାନ ପହଞ୍ଚିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଏବେ ଶୁକ୍ରବାର ତକ୍ ଚାଲ୍ବା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର 2025 ଦିଆଯିବା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀନ ଏହି ପୁରସ୍କାର ଦେବେ। ଏଥିଲାଗି ଓଡ଼ିଶାକେ 5ଟା ବର୍ଗ ଥିବ।

ସକାଳ 7 ବଜେ 10 ମିନିଟ୍ରେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି, ଏ ବିଷୟରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 7 ବଜେ 30 ମିନିଟ୍ରେ ପରିବେଶ ସୂଚନା। ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ, ଏ ବିଷୟରେ କହିଛନ୍ତି ଡକ୍ଟର ସମାପିକା ଦାସ। ସକାଳ 7 ବଜେ 35 ମିନିଟ୍ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। କଣ୍ଠଶିଳ୍ପୀମାନେ ହେଲେ ମନୋଜ କୁମାର ବୁଡ଼ା ଓ ମିନତୀ ପତି, ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7 ବଜେ 50 ମିନିଟ୍ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ। ସକାଳ 8 ବଜେ 30 ମିନିଟ୍ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବୈଲୋଚନ ମଲ୍ଲିକ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8 ବଜେ 45 ମିନିଟ୍ରେ, କଣ୍ଠଶିଳ୍ପୀ ବର୍ଣ୍ଣାଳୀ ପ୍ରଧାନ। ଆଜି ସକାଳ 9ଟାରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଓ ପଦ୍ମିନୀ ଦୋରା। ଦିନ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ନନ୍ଦିତା ବୋଷ ଓ ଦେବେନ୍ଦ୍ର କର। ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ଦିନ 1:20। ଆଜି ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 3ଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 4:02 ଶୁଣିବେ ପୁଣି ଥରେ ହେଲୋ ଅନୁରୋଧ, ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମାଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦିଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ, ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାରଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ।
ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବ କିପରି ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
1: ଆୟୁର୍ବେଦରେ ଗ୍ୟାସ ସମସ୍ୟାକୁ ଅମ୍ଳପିତ୍ତ କୁହାଯାଏ। ଅମ୍ଳପିତ୍ତ ଆୟୁର୍ବେଦର ଦୁଇ ପ୍ରକାର, ଗୋଟିଏ ହେଉଛି ଉର୍ଦ୍ଧ୍ୱଗ ଅମ୍ଳପିତ୍ତ ଆଉ ଗୋଟିଏ ହେଉଛି ଅଧୋଗ ଅମ୍ଳପିତ୍ତ। ଉର୍ଦ୍ଧ୍ୱଗ ଅମ୍ଳପିତ୍ତରେ ଆମକୁ ଛାତି ଜଳାପୋଡ଼ା ହୁଏ, ବାନ୍ତି ହୁଏ, ମୁଣ୍ଡ ବିନ୍ଧା ହୁଏ, ଏବଂ ଅଧୋଗ ଅମ୍ଳପିତ୍ତରେ ଗ୍ୟାସ ହୁଏ, ପେଟ ଗଡ଼ବଡ଼ ହୁଏ, ମଝିରେ ମଝିରେ ପତଳା ଝାଡ଼ା ହୋଇଯାଏ। ତ ଏଇଭଳିଆ ଯେଉଁ ରୋଗ ରହିଛି ତାକୁ ଆମେ ଅମ୍ଳପିତ୍ତ କହିପାରିବା। ଅମ୍ଳପିତ୍ତ ପାଇଁ ଆୟୁର୍ବେଦରେ ବହୁତ ଗୁଡ଼ିଏ ଔଷଧ ଅଛି, କିନ୍ତୁ ତାକୁ ଆମେ ଔଷଧ ଖାଇବା ଆଗରୁ ଯଦି ଆମେ ଖାଇବା ପିଇବାକୁ ଠିକ୍ କରିଦେବା ତେବେ ଆମକୁ ଔଷଧ ଖାଇବାକୁ ବି ପଡ଼ିବନି। ଆମେ ଯଦି ପଥ୍ୟରେ ରହିବା ଏବଂ ଆମର ଜୀବନଧାରଣର ଶୈଳୀକୁ ଯଦି ଠିକ୍ କରିଦେବା ତ ଅମ୍ଳପିତ୍ତ ହେବ ନାହିଁ। ଆମେ ଭୋକରେ ରହିବା କଥା ନୁହଁ କିମ୍ବା ଅତ୍ୟଧିକ ଖାଇବା କଥା ନୁହଁ। ଆମେ ପେଟ ପୁରେଇ ଖାଇବା କଥା ନୁହଁ, ଟିକିଏ କମ୍ ଖାଇବା ଦରକାର ଏବଂ ଖାଇବାଟା ଆମେ ଦିନକୁ 2-3 ଥର ଖାଇଲେ ସବୁଠୁ ଭଲ। ଏବଂ ଖାଇବା ଭିତରେ କିଛି ଆମ ଗ୍ୟାପ୍ ରହିବା ଦରକାର, ଯେମିତି ଖାଇବା ଭିତରେ ଆମେ ଅନ୍ୟ କିଛି ଖାଇବା କଥା ନୁହଁ, ଖାଇବା ଭିତରେ ଗୋଟେ ଗ୍ୟାପ୍ ରହିବା ଦରକାର 3 ଘଣ୍ଟା। ତା ଛଡ଼ା ଆମେ ଖାଇବା ନାହିଁ, ଅଧ୍ୟସନ କରିବା ନାହିଁ କିମ୍ବା ରାତ୍ରି ଭୋଜନ ବି କରିବା ନାହିଁ। ଆୟୁର୍ବେଦରେ କୁହାଯାଇଛି ରାତ୍ରି ଭୋଜନ ଗର୍ହିତ, ଅର୍ଥାତ୍ ସନ୍ଧ୍ୟା ପରେ ଆଉ ଖାଇବା କଥା ନୁହଁ ଏବଂ ଶୋଇବାର ଗୋଟିଏ ପ୍ରହର ପୂର୍ବରୁ ନିଶ୍ଚୟ ଖାଇବାଟା ସାରିଦେବା ଦରକାର ବା 3 ଘଣ୍ଟା ପୂର୍ବରୁ। ଖାଦ୍ୟକୁ ଆମେ ଯଦି ଏହି ଆୟୁର୍ବେଦୀୟ ମତାମତ ଅନୁସାରେ ଖାଇବା ତେବେ ଆମର ପେଟ ଠିକ୍ ରହିବ ଏବଂ ଅମ୍ଳପିତ୍ତ ହେବ ନାହିଁ। ଯଦି ଅମ୍ଳପିତ୍ତ ହୋଇଗଲା ତେବେ ଆମେ କିଛି ଔଷଧ ବ୍ୟବହାର କରିପାରିବା, ଯେମିତି ସାଧାରଣ ଔଷଧ ଭିତରେ ଆମେ ଅଁଳାର ବ୍ୟବହାର କରିପାରିବା, ଗୋଲମରିଚର ବ୍ୟବହାର କରିପାରିବା, ଶୁଣ୍ଠିର ବ୍ୟବହାର କରିପାରିବା, ଯଷ୍ଟିମଧୁ ବୋଲି ଗୋଟିଏ ହର୍ବ ଆସେ ତାର ନିୟମିତ ବ୍ୟବହାର କରିପାରିବା, ତାଦ୍ୱାରା କି ଆମର ଅମ୍ଳପିତ୍ତ କମ୍ ହେବ। କେମିତି ବ୍ୟବହାର କରିବା, ଅଁଳାକୁ ଆମେ ପ୍ରତ୍ୟେକ ଦିନ 3-5 ଗ୍ରାମ ସକାଳେ ସନ୍ଧ୍ୟାରେ ପାଣି ସହିତ ଖାଇପାରିବା। ଅଁଳାକୁ ବତୁରେଇ ଦେଇକରି ସେଇ ପାଣି ବି ଆମେ ସକାଳେ ସନ୍ଧ୍ୟାରେ ପିଇପାରିବା। ଯଷ୍ଟିମଧୁ ଆମେ ଖାଇସାରିଲା ପରେ ଏମିତି 2-3 ଗ୍ରାମ ଚୋବେଇ ଆମେ ଖାଇପାରିବା କିମ୍ବା ତାକୁ ଚୂର୍ଣ୍ଣ କରିକରି ଖାଇପାରିବା। ଆମେ ଗୋଲମରିଚ ନିୟମିତ ଭାବରେ ଖାଇଲେ ମଧ୍ୟ ଆମର ଅମ୍ଳପିତ୍ତ କମ୍ ହୋଇଯାଏ। ଯେତେବେଳେ ବି ଆମେ ଖାଉଛେ ତାପରେ ପରେ କିଛି ଗୋଲମରିଚ ଖାଇବା, ତାଦ୍ୱାରା ଆମର ହଜମ ଶକ୍ତି ବଢ଼ିବ ଏବଂ ଅମ୍ଳପିତ୍ତ କମ୍ ହେବ। ଧନିଆ ବତୁରା ପାଣି ସକାଳେ ସନ୍ଧ୍ୟାରେ ପିଇଲେ, ପାନମୁହୁରି ବତୁରା ପାଣି ସକାଳେ ସନ୍ଧ୍ୟାରେ ପିଇଲେ ମଧ୍ୟ ଅମ୍ଳପିତ୍ତରେ ଲାଭ ମିଳେ। ଏଇଟା ରହିଲା ତ ସାଧାରଣ ଆମର ଆୟୁର୍ବେଦିକ ଏକକ ଔଷଧ। ତା ଛଡ଼ା ବହୁତ ଗୁଡ଼ିଏ ଆୟୁର୍ବେଦ ଆମର ଔଷଧ ଅଛି ଯେଉଁଟାକି ଆମେ ଘରେ ରହିଥିବା ଦରକାର, ଯେମିତିକି ଅବିପତ୍ତିକର ଚୂର୍ଣ୍ଣ, ଯାହାକି ଆମେ ଅମ୍ଳପିତ୍ତ ହେଲେ ପ୍ରତ୍ୟେକ ଦିନ 2-3 ଗ୍ରାମ 2 ଥର ଖାଇପାରିବା। ଆମର ଯଦି ଅଜୀର୍ଣ୍ଣ ହେଉଛି, ଲବଣ ଭାସ୍କର ଚୂର୍ଣ୍ଣ ପ୍ରାୟ ଗାଁ ଗହଳିରେ ସବୁଠି ଥାଏ, ଉଷୁମ ପାଣି ସହିତ ଆମେ ତାକୁ ନେଇପାରିବା। ତା ଛଡ଼ା ବିଭିନ୍ନ ବଟିକା ଆସେ, ଯେମିତିକି ଅଭ୍ର ରସାୟନ ସକାଳେ ସନ୍ଧ୍ୟାରେ ଗୋଟେ ଗୋଟେ ଚୋବେଇକରି ଧନିଆ ପାନମୁଦରି ପାଣି ଯଦି ଆମେ ପିଇବା ତେବେ ଅମ୍ଳପିତ୍ତରୁ ରକ୍ଷା ପାଇପାରିବା। ଅମ୍ଳପିତ୍ତାନ୍ତକ ରସ ଅମ୍ଳପିତ୍ତରେ ବହୁତ ବଢ଼ିଆ କାମ କରେ। ତା ଛଡ଼ା ସୁତଶେଖର ରସ ଅମ୍ଳପିତ୍ତରେ ବଢ଼ିଆ କାମ କରେ। ଏହିସବୁ ଆୟୁର୍ବେଦୀୟ ଚିକିତ୍ସକଙ୍କୁ ଟିକେ ପଚାରି ଆମେ ସବୁ ନେଇପାରିବା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଆମେ 3 ଜିନିଷଠାରୁ ଦୂରରେ ରହିବା, ହରି ୱରି ଆଉ କରି। ଆମେ ଖାଇବା ପିଇବାରେ କିଛି ବେଶୀ ଆମେ ହରି ରହିବାନି, ଆମେ ଜଲ୍ଦିବାଜି କରିବାନି, ଖାଇବା ଧୀରେ ଧୀରେ ଖାଇବା, ଚୋବେଇ କରି ଖାଇବା, ଆଉ ଯେମିତି 20-25 ଥର ଚୋବେଇ କରି ଆମେ ଖାଇବା ଦରକାର। ତା ଛଡ଼ା ହେଉଛି ୱରି, ଆମେ ମାନସିକ ଦୁଶ୍ଚିନ୍ତାରୁ ଆମେ ନିଜକୁ ବଞ୍ଚେଇକରି ରଖିବା, ସେଥିପାଇଁ ଯୋଗର ଆମେ ସାହାଯ୍ୟ ନେଇପାରିବା। ଯେତିକି ମାନସିକ ଅଶାନ୍ତି ରହିବ ତେବେ ଆମର ଅମ୍ଳପିତ୍ତ ବଢ଼ିଥାଏ।
0: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବ କିପରି ଏ ସମ୍ପର୍କରେ କହିଲେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75 ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା

ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜଣଙ୍କର ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର

ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟରେ ଗତକାଲି ଟାଉନଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 କରିଥିଲେ। 181 ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।

0: ଆସାମ ଆଦି ପୂର୍ବ ଭାରତରେ ଗ୍ରୀଷ୍ମ ଋତୁରେ ଯେମିତିକି ଏପ୍ରିଲ ମେ ମାସରେ ଦେଖାଯାଉଥିବା ଏକ ପ୍ରକାରର ଭୟଙ୍କର ଅଦିନିଆ ବର୍ଷା ଓ ଝଡ଼ବାତ୍ୟା, ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଏବଂ ସ୍ଥାନୀୟ ଅଞ୍ଚଳର ଗରମ ପବନର ମିଶ୍ରଣ ଯୋଗୁଁ ଏହି ଝଡ଼ ସୃଷ୍ଟି ହୁଏ। ଏହାକୁ ନର୍ୱେଷ୍ଟର ମଧ୍ୟ କୁହାଯାଏ। ଏହା ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ସୃଷ୍ଟି କରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ଏବଂ ବେଳେବେଳେ ଶିଳାବୃଷ୍ଟି ମଧ୍ୟ କରାଇଥାଏ। ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭୂପୃଷ୍ଠ ଅଧିକ ଗରମ ହୋଇ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି କରୁଛି, ଯାହାଦ୍ୱାରା ଝଡ଼ର ସୃଷ୍ଟି ହେଉଛି। କାଳବୈଶାଖୀ ପ୍ରାକୃତିକ କାରଣରୁ ହୋଇଥାଏ, ସେଥିପାଇଁ ଏହାର ସମ୍ପୂର୍ଣ୍ଣ ନିରାକରଣ ଅସମ୍ଭବ। ମାତ୍ର ଏହାର ପ୍ରଭାବ ଓ କ୍ଷୟକ୍ଷତିକୁ ଆମେ ନିୟନ୍ତ୍ରଣ କରିପାରିବା। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଉଥିବା ୟେଲୋ, ଅରେଞ୍ଜ ଏବଂ ରେଡ୍ ୱାର୍ଣ୍ଣିଂକୁ ଧ୍ୟାନରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବା। ଝଡ଼ ସମୟରେ ବାହାରେ ନ ରହି ପକ୍କା ଘର ଭିତରେ ରହିବା। କାଳବୈଶାଖୀ ଯୋଗୁଁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ, ତେଣୁ ଚାଷୀମାନେ ପୂର୍ବରୁ ଫସଲ ହାନିରୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ କହିକି ଆସେ ନାହିଁ, ଅକସ୍ମାତ୍ ଆସି କ୍ଷୟକ୍ଷତି କରିଥାଏ। ଆମେ ସତର୍କ ରହିଲେ ଯାଇ ଏହି ପ୍ରାକୃତିକ ବିପଦରୁ ନିଜକୁ ସୁରକ୍ଷିତ କରିପାରିବା।
1: ପରିବେଶ ସୂଚନାରେ ଶୁଣିଲେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ। ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। କଣ୍ଠଶିଳ୍ପୀମାନେ ହେଲେ ମନୋଜ କୁମାର ବୁଡ଼ା ଓ ମିନତୀ ପତି, ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମ ଆରମ୍ଭରେ ମନୋଜ କୁମାର ବୁଡ଼ାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଆଣିଥିଲେ ମନୋଜ କୁମାର ବୁଡ଼ା ଓ ମିନତୀ ପତି। ଗୀତ ରଚନା କରିଥିଲେ ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ସରୋଜ କୁମାର ପଟ୍ଟନାୟକ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ବାଳକୃଷ୍ଣ ଦାସ, ଗୀତ ରଚନା କରିଥିଲେ ସରୋଜ କୁମାର ପଟ୍ଟନାୟକ ଓ ଶାନ୍ତନୁ ପଣ୍ଡା।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ବୈଲୋଚନ ମଲ୍ଲିକ। ଗୀତ ରଚନା କରିଥିଲେ ମୋହନ ସାହୁ, ପ୍ରହଲ୍ଲାଦ ନାୟକ ଓ ନରେନ୍ଦ୍ର କୁମାର ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବର୍ଣ୍ଣାଳୀ ପ୍ରଧାନ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଖଗେଶ୍ୱର ସେନାପତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ବର୍ଣ୍ଣାଳୀ ପ୍ରଧାନ। ଗୀତ ରଚନା କରିଥିଲେ ଖଗେଶ୍ୱର ସେନାପତି, ପରଶୁରାମ ନାଥ ଓ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଅନୁରୋଧ।

0: हेलो।
1: हेलो।
0: हाँ या नमस्कार, आकाशवाणी
1: हेलो
0: सम्बलपुर।
1: आया
0: हेलो अनुरोध कार्यक्रम
1: नमस्कार
0: ठीक हो
1: आया
0: गया। नमस्कार, आपनकर परिचय देवे।
1: आया दोलगोविंद मिश्र सुनेगा केवड़ा ब्लॉक झारसुगुड़ा जिला रु कहूँ आया।
0: ଝାରସୁଗୁଡ଼ାରୁ ଦୋଳଗୋବିନ୍ଦ ମିଶ୍ର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆଜି ଆପଣ ଆମର ଫାର୍ଷ୍ଟ କଲର୍ ଆନ୍, ଆଉ ଆଜି ଜାଣିଥିବେ ଆଜି ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ। ତ କେନ୍ ଗୀତ ଆପଣ ଶୁଣିବାର ଲାଗି ଚାହୁଁଛନ୍?
1: ଗୀତ ଆଜ୍ଞା ଫିଲ୍ମ ର ନାଁ ହଉଛେ ପୁନର୍ମିଳନ, ଆଉ ଗୀତ ହଉଛେ ମୁଁ ରିକ୍ସାବାଲା।
0: କଥାଚିତ୍ର
1: ଆଉ
0: ପୁନର୍ମିଳନ।
1: ଆଜ୍ଞା ଏଇ ଗୀତ ଶୁଣାବାର କାରଣ ହଉଛେ ଆଜି ହଉଛେ ଆଜ୍ଞା ଆମର ସାଇକଲ ଦିବସ,
0: ଆଜ୍ଞା
1: ବିଶ୍ୱ
0: ଆଜ୍ଞା
1: ସାଇକଲ ଦିବସ ଆଜ୍ଞା।
0: ଆଜ୍ଞା ଆଜ୍ଞା, ବହୁତ
1: ହ୍ୟାଲୋ
0: ବଢ଼ିଆ, ବହୁତ ବଢ଼ିଆ ଅନୁରୋଧ ଆପଣ କରିଛନ୍। ବିଶ୍ୱ
1: ଆଜ୍ଞା
0: ସାଇକେଲ ଦିବସ ଅବସରଥି ଆପଣଙ୍କୁ
1: ଆଜ୍ଞା
0: ନିଶ୍ଚିତ ଭାବେ ଏଇ
1: ଆଜ୍ଞା
0: ଗୀତ ଶୁଣେଇଦମା।
1: ଆଜ୍ଞା ଏଇଟା ମାନେ ଏଇଟା ଆପଣଙ୍କର ମାଧ୍ୟମରେ ମାନେ ଆକାଶବାଣୀର ମାଧ୍ୟମରେ ମୁଁ ସମସ୍ତ ଶ୍ରୋତାମାନଙ୍କୁ ଗୋଟେ ସନ୍ଦେଶ ଦେବା ପାଇଁ ଚାହୁଁଛେ
0: ଆଜ୍ଞା,
1: ଯେ ମାନେ ସମସ୍ତେ ଚେଷ୍ଟା କରିବାର କଥା ଯେ ଆମେ ଯେତିକି କମ୍ ମାନେ ଗାଡ଼ି ମଟର ୟୁଜ୍ କମ୍ କରିକରି ଆମେ ସାଇକେଲ ବ୍ୟବହାରଟା ବେଶୀ କରିବାର କଥା। ମାନେ ପାଖ ପନ୍ଥରେ ଯେନ୍ତା ଆଜ୍ଞା କି ଆମେ ଯାଇପାରମା ସାଇକେଲରେ ଗଲେ ଆମର ଯୋଗ ଅଭ୍ୟାସ ବି ହେବା, ଆମର ଦେହ ବି ଭଲ ରହିବା, ଆଉ ପରିବେଶ ବି ଭଲ ରହିବା ଆଜ୍ଞା। ତ ସମସ୍ତଙ୍କୁ ମୋର ଅନୁରୋଧ ଅଛି କି ଯେ ଯେତେ ଚେଷ୍ଟା କରୁନ୍ କି ଯେ ସାଇକେଲରେ ଯିବା ଲାଗି ଯେନ୍ ପାଖ ପାଖ ଜାଗାକେ ଯେନ୍ତାକି ଆମେ ଡେରିରେ ପହଞ୍ଚିଲେ ବି ଚଲବା,
0: ଆଜ୍ଞା
1: ଜରୁରୀକାଳୀନ ପରିସ୍ଥିତିରେ ଆମେ ଗାଡ଼ି ସବୁ ୟୁଜ୍ କରିବାର କଥା ଆଜ୍ଞା।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ମେସେଜ ଆପଣ ଦେଇଛନ୍ ବିଶ୍ୱ ସାଇକେଲ ଦିବସ ଅବସର ଥି। ତ ଆପଣ ପସନ୍ଦ କରିଛନ୍ ଆଜ୍ଞା କଥାଚିତ୍ର ପୁନର୍ମିଳନ ଗୀତ। ଆଜ୍ଞା ଆଜ୍ଞା, କରୁନ୍ ଆଜ୍ଞା। ଆଜ୍ଞା ଆଜ୍ଞା, କରୁନ୍
1: ଆଜ୍ଞା। ମୋର ଦାଦା ମୁରଲି ପ୍ରସାଦ କର, ମୋର ବିହାରୀ ଲାଲ ଭୋଇ, ତାପରେ ଯଶବନ୍ତୀ ଭୋଇ, ପ୍ରଶାନ୍ତ କୁମାର ଦାସ, ଲିଲି ଦାସ, ଆଉ ମୋର ଅର୍ଦ୍ଧାଙ୍ଗିନୀ ଦୀପାଞ୍ଜଳି ବିଶ୍ୱ, ଆଉ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଅନୁରୋଧ କରିକରି ଏ ଗୀତଟା ଶୁଣେଇଦେବି, ଆଉ ସାଇକେଲ ବସବାର ସମସ୍ତେ ଚେଷ୍ଟା କରିବି ଆଉ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ମିଶ୍ର ଆଜ୍ଞା, ଆମକୁ କଲ୍ କରିଥିବାର ଲାଗି। ଆପଣଙ୍କର ମନ ପସନ୍ଦ
1: ଠିକ୍ ଅଛି
0: ଗୀତଟା ଆପଣଙ୍କର ସାଥିମାନଙ୍କର ସାଙ୍ଗେ ଶୁଣି ନଉନ୍।

0: ହ୍ୟାଲୋ,
1: ହ୍ୟାଲୋ
0: ଆକାଶବାଣୀ ସମ୍ବଲପୁର ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଜୁହାର ଜୁହାର, ଆପଣଙ୍କର ପରିଚୟ ଦେବେ।
1: ମୁଇଁ କୁମାରୀ ଗୋପାଳ, ମୋର ଗାଁ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି ନୁ କହୁଛେ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ। ଆଉ କେନ୍ତା ଅଛନ୍?
1: ମୁଇଁ ପୁରା ଭଲ ଅଛେ ଦାଦା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ସମସ୍ତେ ଭଲ ଅଛୁଁ। ଆପଣଙ୍କର ଏରିଆର ହାଲଚାଲ କହୁନ, କେନ୍ତା? ଖରାଖୁରି ଟିକେ କମିଲାନ କି?
1: ମାନେ ଏବେ ବର୍ତ୍ତମାନ କାଲି ଟିକେ ବର୍ଷା ହେଲା ଯେ ଥଣ୍ଡା ଟିକେ ଗରମ ଟିକେ କମିଛେ, ଥଣ୍ଡା ଟିକେ ଟିକେ ହଉଛେ ଆରୁ ଗୁଲଗୁଲି ବେଶୀ ହଉଛେ।
0: ଆଚ୍ଛା, ଟିକେ ବର୍ଷାର ପ୍ରଭାବ ଲାଗି ପାଗଟା ଟିକେ ଠିକ୍ ଅଛେ, ବେଶୀ ଖରା ନାଇଁ ହେବାର ନାଇଁ କେଁ?
1: ହଏ ହଏ।
0: ଆଉ କହୁନ୍ ଆପଣଙ୍କର ପରିବାର ବାବଦରେ।
1: ପରିବାର ନେ ମା ଅଛନ୍, ବାପା ଅଛନ୍, ମୁଇଁ ଅଛେ, ଆମେ ତିନ ଜଣ ଅଛୁଁ।
0: ଆଜ୍ଞା,
1: ଦୁଇ ଜଣକେ ବାହା କରିଦେଲୁ ନା।
0: ଆଜ୍ଞା, ଆଉ ଆଜି ଆପଣ ଜାଣିଥିବେ ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, ଆଜି କେନ୍ ଗୀତ ଶୁଣିବେ?
1: ଅଭିମନ୍ୟୁର ଟାଇଟେଲ୍ ସଙ୍ଗ ଯେନ୍ ଫସିଗଲା ଫସିଗଲା ରେ, ଏଟା ଦେଇଦେବେ।
0: ଆଚ୍ଛା, କଥାଚିତ୍ର ଅଭିମନ୍ୟୁର ଗୀତ ଶୁଣିବେ ନାଇଁ? ଆପଣଙ୍କୁ ଶୁଣେଇଦେମା, ବହୁତ ବଢ଼ିଆ ଗୀତ ଆପଣ ଅନୁରୋଧ କରିଛନ୍।
1: ହଁ ଦାଦା,
0: ଫେର୍ ପଛେ କେବେ କଲ୍ କଲେ କଥା ଲାଗ୍ମା ଆଜ୍ଞା। ଆଁ,
1: ହଁ
0: ଆଉ
1: ଦାଦା,
0: ଆଜି ଆପଣ ଅନୁରୋଧ କରିଥିବାର ଗୀତଟା ଶୁଣି ନଉନ୍।
1: ହଁ ଦାଦା,
0: ଠିକ୍ ଅଛେ, ବହୁତ ବହୁତ ଧନ୍ୟବାଦ।
1: ଦାଦା ଜୁହାର।
0: ଜୁହାର ଜୁହାର।

ଶୁଣିନୁକି ବାବା? ଅବେ ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହେଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

0: हेलो,
1: हाँ नमस्कार
0: नमस्कार। आकाशवाणी सम्बलपुर हेलो अनुरोध कार्यक्रम किए कहते आज्ञा।
1: सर। मुई राधाकांत बाबू कहूँ सर, विजयपुर
0: राधाकांत बाबू, आपन को आमर कार्यक्रम के बहुत बहुत स्वागत। आउ केनता अछन,
1: ब्लॉक जालपाली
0: केनता अछन आज्ञा?
1: बरगढ़
0: मुई भी भल अछे, आमे समस्ते भल अछू। आउ आमर
1: जिला।
0: कार्यक्रम
1: हाँ सर,
0: सबू
1: मुई सब
0: सुनुछन,
1: भले से सर, आपन
0: केनता बेसी भल लागुछे?
1: ସବୁ
0: କୃଷି ସଂସାର ଆପଣଙ୍କୁ ବେଶୀ ଭଲ ଲାଗ୍ସି। ଆପଣ ଯେନ୍ତା ଆଜି ଗୀତ ଶୁଣବାର୍ ଲାଗି ହେଲୋ ଅନୁରୋଧ କାର୍ଯ୍ୟକ୍ରମକେ ଫୋନ୍ କରିଛନ୍,
1: ହଁ
0: ଆମର
1: ସାର୍,
0: କୃଷି ସଂସାର କାର୍ଯ୍ୟକ୍ରମରେ ବି ଗୋଟେ ସୋମବାର ଦିନ ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଯାଇସି, ଆପଣ ଜାଣିଛନ୍? ଫୋନ୍ ବି କରସନ୍ ନାଇଁ? ଠିକ୍ ଠିକ୍ ଅଛେ। ଆଜି ଆପଣ ଜାଣିଥିବେ ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, ଆଜି କେନ୍ ଗୀତ ଶୁଣବେ?
1: ଫିଲ୍ମର ନାଁ ହେଲା ଅଭିଳାଷ ଆଉ ଗୀତର ନାଁ ହେଲା ଏଇ ଜମା ଜମା ଗୋଲାପି ଗଲାରେ।
0: ବହୁତ ବଢ଼ିଆ ଗୀତ ଆପଣ
1: ହଁ
0: ଅନୁରୋଧ
1: ସାର୍,
0: କରିଛନ୍, ଆପଣଙ୍କୁ ଏ ଗୀତ ନିଶ୍ଚୟ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଗାଁର ହାଲଚାଲ କାଣା?
1: ହଁ ସାର୍, ଗାଁର ହାଲଚାଲ ତ ଠିକ୍ ଅଛି। ଇଟା ପାନ୍ ପାଇଲା ନ ବୋଲେ ଲୋକ ଇଟା ମୁକୁଲି ମୁକୁଲା ଭେଣି ଗୁଣା ମକା ମୁକି ଜଗାବା ଷ୍ଟାର୍ଟ କରିଦେଲେନ,
0: ଆଜ୍ଞା,
1: ଆଉ ଧାନ ବି ଇଟା ଡାଲବା ଧାନ କଟା କୁଟି କରି ଭାଗେ ମାର୍କେଟ କେ ଯେଇ ବସଲାନ, ଆର୍ ଭାଇ ଇଟା ଖଲା ମାନଙ୍କୁ ଅଛି, ଇଟା ଆମ ଟାଇମ୍ ଧାନ ଇହାଦେ ମଡ଼ଉଥିଲୁ ଏବେ।
0: ଆଚ୍ଛା, ବୋଲେ କାମ ପୁରା ଜୋରସୋର ଚାଲିଛେ ବୋଲୁନ ନା କେଁ?
1: ହଁ ସାର୍, ଇହାଦେ ଚାଷ କାମ ତ ଇଟା ବରଦର ଚାଲିଛେ ସାର୍।
0: ଠିକ୍ ଅଛେ ରାଧାକାନ୍ତ ବାବୁ, ଆମକୁ କଲ୍ କରିଥିବାର୍ ଲାଗି ବହୁତ ବହୁତ ଧନ୍ୟବାଦ।
1: ଗୀତଟା ଟିକେ ଡେଡିକେଟ୍ କରମୁ ସାର୍ ଟିକେ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ହ୍ୟାଲୋ ସାର୍,
0: ହଁ କରୁନ ଆଜ୍ଞା।
1: ଯଶୋବନ୍ତ ଭାଇ, କରମ ସାନି ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ନାରାୟଣ ମେହେର, ସୁବଲ ଭାଇ, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଦୀକ୍ଷା ଗୋପାଲ, ରୋହିଣୀ ମେହେର, ସ୍ୱର୍ଣ୍ଣ ପ୍ରଭାକର, ଅଶ୍ୱିନୀ ସାହୁ, ଭାଗରଥୀ ପାଇ, ମୁରଲୀ ମେହେର, ଆନନ୍ଦ ମେହେର, ବିକ୍ରମ ସାହୁ, ଜୟରାମ ମେହେର, ପଞ୍ଚାନନ ପଞ୍ଜିଆ, ନାଗୁ ପାତ୍ର, ଚିତ୍ରସନ ସାଗର, ମନୋଜ ପଟେଲ, ଗ୍ରାମ ସାଗର ସାହୁ, ବୃଷଭ ଭୋଇର, ମୁନା ପଣ୍ଡା, ରାଜେନ୍ଦ୍ର ଭୋଇ, ଭକ୍ତଚରଣ ଭୋଇ, ସୁରଜ କୁମାର ଦାସ।
0: ବାପରେ, ପୁରା ଲମ୍ବା ଲିଷ୍ଟ ଆପଣଙ୍କର ଅଛେ, ସାଥୀମାନଙ୍କର ଆପଣଙ୍କର
1: ହଁ ସାର୍, ଆଉ
0: ନା?
1: ଯେନ୍ ବାକି ଟାଇମ୍ ମାନେ ବୋଲେ କେତେ ସମୁଦ୍ର ନାଁ ଧରିଦେମା, ବାକି
0: ଠିକ୍
1: ସମସ୍ତଙ୍କୁ ଯାହାର ନାଁ ଧରିବି, ସମସ୍ତଙ୍କୁ ଗୀତଟା ଡେଡିକେଟ୍।
0: ଠିକ୍ ଅଛେ ଆଜ୍ଞା, କଲ୍ କରିଥିବାର୍ ଲାଗି ବହୁତ ବହୁତ ଧନ୍ୟବାଦ। ଆପଣ ଅନୁରୋଧ
1: ହଁ
0: କରିଥିବାର
1: ସାର୍, ସାର୍
0: ଗୀତଟା ଆପଣ ଶୁଣିନନ୍।

0: हेलो
1: हेलो सर, नमस्कार।
0: नमस्कार, आकाशवाणी सम्बलपुर हेलो अनुरोध कार्यक्रम किए कहते? ଆଜ୍ଞା ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ
1: ନମସ୍କାର ସାର୍,
0: ଆମ
1: କେମିତି ଅଛନ୍ତି?
0: କାର୍ଯ୍ୟ।
1: ଖରା ସେପଟେ କେମିତି ହେଉଛି?
0: ନମସ୍କାର ନମସ୍କାର, ଖରାର ପ୍ରକୋପ ଟିକେ କମିଛି ମ୍ୟାଡ଼ାମ,
1: ଆଜ୍ଞା
0: ଆମର ଖରାର ପ୍ରକୋପ ଟିକେ କମିଛି ଗଲା
1: ସାର,
0: 4-5 ଦିନ
1: ଆଜ୍ଞା
0: ହେଲା।
1: ଆଜ୍ଞା ସାର, ଏମିତି ତ ଲାଗୁଛି ଭୁବନେଶ୍ୱର ସମ୍ବଲପୁର ପୁରା ପାଖାପାଖି, ଆମର ବି ଖରା କମିଛି,
0: ଆଜ୍ଞା
1: ବଟ ଖରା କମୁ, ଲୋକମାନେ ସବୁ ଭଲରେ ରୁହନ୍ତୁ,
0: ଆଜ୍ଞା
1: ସେଇଟା
0: ଆଜ୍ଞା
1: ଆମ ସମସ୍ତଙ୍କର ଇଚ୍ଛା, ନାଇଁ କି?
0: ଆଜ୍ଞା ଆଜ୍ଞା, ଏ ବର୍ଷ ଯେମିତି
1: ଆଜ୍ଞା
0: ବିଶ୍ୱ ସାରା ଯେମିତି ଖରା ହେଉଛି,
1: ଆଜ୍ଞା ଆଜ୍ଞା
0: ସ୍ପେଶିଆଲି ଆମ ଦେଶରେ ଟିକେ ଅଲଗା ପ୍ରକାର,
1: ଆଜ୍ଞା
0: ଆଉ
1: ଆଜ୍ଞା,
0: ସମସ୍ତେ ପ୍ରାୟ ଖରାର
1: ସବୁ ସବୁ ବର୍ଷ ସବୁଦିନ ପ୍ରକୃତି ସହିତ ସନ୍ତୁଳନ ଠିକ ରହିବ ନା, ବାଲାନ୍ସ ଠିକ ରହିବ,
0: ଆଜ୍ଞା
1: ଖରା ବର୍ଷା ଶୀତ ରହିବା ନିହାତି ଦରକାର ସବୁ ସବୁବେଳେ,
0: ଆଜ୍ଞା
1: ନାଇଁ କି
0: ନିଶ୍ଚିତ ଭାବେ ଆଜ୍ଞା।
1: ସାର?
0: ଆଉ
1: ଆଜି ହ୍ୟାଲୋ,
0: ଆଜ୍ଞା, ଆଜି କୋଉ ଗୀତ ଶୁଣିବେ?
1: ଓକେ ସାର, ସାର୍ ଆଜି ୱାର୍ଲଡ ବାଇସାଇକେଲ ଡେ, ତ
0: ଆଜ୍ଞା
1: ସମସ୍ତଙ୍କୁ ଗୋଟେ ମେସେଜ ଦେବି,
0: ଆଜ୍ଞା
1: ସମସ୍ତେ ଟିକେ ପରିବେଶ ସଫା ରଖିବା ପାଇଁ ସାଇକେଲ ପାଖାପାଖ ଜାଗା ସାଇକେଲ ୟୁଜ କରନ୍ତୁ, ସାଇକେଲରେ ଚାଲନ୍ତୁ, ତାକି ପରିବେଶ ସଫା ରହିବ, ସେଇ ପରିବେଶରେ ଆମେ ନିଶ୍ୱାସ ରହୁଛେ ନଉଛେ, ନେକ୍ସଟ ଜେନେରେସନକୁ ଆମେ ପରିବେଶର ସଫାର ମାନେ କ'ଣ ବତେଇ ପାରିବା।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ମେସେଜ ଆପଣ ଦେଇଛନ୍ତି ସମାଜକୁ,
1: ଥ୍ୟାଙ୍କ ୟୁ
0: ବହୁତ ବହୁତ
1: ସାର।
0: ଧନ୍ୟବାଦ।
1: ସାର ଆଜି ମୋତେ ଶୁଣେଇ ଦିଅନ୍ତୁ, ମୋ ଫ୍ୟାମିଲି ମେମ୍ବର ଆପଣଙ୍କୁ, ଚିନୁକୁ, ମୋ ମୋ ନିଜକୁ ଡେଡିକେଟ ମୁଁ କରୁଛି। ପି
0: ଆଜ୍ଞା
1: ସୌରୀଙ୍କର ଗୋଟେ ଗୀତ ଅଛି ନାରୀ ନାରୀଣୀ, ସେଇଟା ପ୍ଲେ କରିଦିଅନ୍ତୁ ସାର, ପୁରା ବଜେଇବେ।
0: ଆଚ୍ଛା ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା ଲାଗି ମ୍ୟାଡ଼ାମ,
1: ସାର
0: ଆଉ
1: ଆପଣଙ୍କୁ ଭଲ ଲାଗିଲା କଥା ହେଇକି, ଥ୍ୟାଙ୍କ ୟୁ
0: ଆଜ୍ଞା,
1: ସାର,
0: ବହୁତ ବହୁତ
1: ରହିଲି ସାର,
0: ଧନ୍ୟବାଦ ଆଜ୍ଞା,
1: ନମସ୍କାର।
0: ନମସ୍କାର ନମସ୍କାର।
2: 4

0: हेलो हेलो। हाँ, आकाशवाणी सम्बलपुर। हेलो, अनुरोध कार्यक्रम के कहते आज्ञा। ଲାରିପାଲିରୁ ସୁରଭି ମ୍ୟାଡ଼ାମ୍, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆଉ କେନ୍ତା ଅଛନ୍ ଆଜ୍ଞା? ଠିକ୍ ଅଛନ୍? ଆଉ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସବୁ? କେନ୍ଟା ବେଶୀ ଭଲ ଲାଗୁଛେ? ଆଜି ପହିଲା ଲାଗିଛେ ବୋଲୁନ୍ ନାଇଁ? ଆଜି ଆପଣ ତାମାନେ ଆମର ପୁରୁଣା ଲିସନର୍ ଆନ୍, କିନ୍ତୁ ନୂଆ କଲର୍ ଆନ୍ ବୋଲୁନ୍। ବହୁତ ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ। ଆଶା କରମୁ ଆଗ୍କେ ବି ଆପଣଙ୍କର କଲ୍ ଲାଗୁ, ଆପଣ ରେଗୁଲାର ବେସିସ୍ରେ କଥା ହଉନ୍। ଆଉ ପହିଲା କହିଦଉନ୍, ଆଜି କେନ୍ ଗୀତ ଶୁଣିବେ ଆଜ୍ଞା? ଆଜି ଓଡ଼ିଆ କଥା ଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ। କାହା ଛବି ନାଇଁ? ଠିକ୍ ଅଛେ, କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର କାହା ଛବି ଗୀତ ଆପଣଙ୍କୁ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଆପଣଙ୍କର ପରିବାର ବିଷୟରେ କିଛି।
1: ଆଜ୍ଞା, ଆମ ପରିବାରରେ ତ ମା ବାପା ଅଛନ୍,
0: ଆଜ୍ଞା
1: ସମସ୍ତେ ଭଲ ଅଛନ୍ ଏବେ ଭଗବାନଙ୍କ ଦୟାରୁ।
0: ଆଜ୍ଞା, ଆପଣଙ୍କର ପାଗ କେନ୍ତା ଅଛି ବରଗଡ଼ରେ?
1: ପାଗ ବୋଲେ ହେନ୍ତା ବାଦଲିଆ ପାଗ ଟିକେ
0: ବାଦଲିଆ
1: ଅଛେ,
0: ପାଗ ଅଛି ନାଇଁ?
1: ବାକି ଟାଇମ୍ ମାନେ ବହୁତ ଖରା ଲାଗୁଛି ଏକ ଦୁଇ ବେଳେ।
0: ଦୁଇ ପହରିଆ ଟିକେ ଖରା ରହୁଛେ ନାଇଁ କେଁ?
1: ଟିକେ ଖରା ରହୁଛି, ବାଦଲ ବେଶୀ ଟିକେ ଲାଗୁଛି।
0: ଠିକ୍ ଠିକ୍ ଅଛେ ଆଜ୍ଞା, ଆପଣ ଆଜି ଆମକୁ ଫାର୍ଷ୍ଟ ଟାଇମ୍ ଲାଗି କଲ୍ କରି ଆପଣଙ୍କର ସାଙ୍ଗେ କଥା ଲାଗିକିରି ଭଲ ଲାଗ୍ଲା। ଆପଣ ପସନ୍ଦ କରିଛନ୍ କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର ଗୀତ ଶୁଣିବାର୍ ଲାଗି, ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣିନୁ।
1: ଠିକ୍ ଅଛି, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା?
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ବାବୁ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ।
0: ନୀଳାଞ୍ଚଳ ବାବୁ ଜିଲ୍ଲା ବଲାଙ୍ଗୀରରୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆପଣ ଆମର କାର୍ଯ୍ୟକ୍ରମକେ।
1: ଯାହା ବି ସାର୍, ମୋତେ ଖୁସି ଲାଗିଲା ଯେ ବର୍ତ୍ତମାନ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଯୋଗୀତାନ କାର୍ଯ୍ୟକ୍ରମ ହାଲୋ ଅନୁରୋଧ ପ୍ରଚାର କଲା। 2024-25 ମସିହାରେ ଟ୍ରାଏ କରିଥିଲି, କିନ୍ତୁ 2.5 ବର୍ଷ ପରେ କି 1.5 ବର୍ଷ କଲ୍ଟା ଲାଗିଲା, ସେଥିପାଇଁ ଆଜିକା ବହୁତ ଖୁସି ଲାଗିଲା।
0: ଯାହା ବି ହଉ, ଆଜି ଆପଣଙ୍କର କଲ୍ ଲାଗିଯାଇଛେ, ଆମେ ବି ବହୁତ ଖୁସି ଆମର ସାଙ୍ଗେ ଗୋଟେ ନୂଆ କଲର୍ଟେ ଯୋଡ଼ି ହେଲେ। ଆଉ କହୁନ ଆଜ୍ଞା।
1: ସମ୍ବଲପୁର କେନ୍ଦ୍ର କିନ୍ତୁ ମୁଁ ହଉଛି ପୁରୁଣା ଶ୍ରୋତା, କିନ୍ତୁ
0: ଆଜ୍ଞା
1: କଲର୍ ହିସାବରେ ଆଜି ଏଇଟା ହଉଛି ଲାଇଭ୍ ଫଲୋଇଂ ମାଧ୍ୟମରେ ଏଇଟା ହଉଛି ମୋର ପ୍ରଥମ କଲର୍।
0: ଆଜ୍ଞା ଆଜ୍ଞା, ଆପଣ ପୁରୁଣା ଶ୍ରୋତା କିନ୍ତୁ ନୂଆ କଲର୍ ନାଇଁ? ତ ଆଜି ଆପଣ ଜାଣିଥିବେ, ଆଜି ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, କେନ୍ ଗୀତ ଶୁଣିବେ ଆଜ୍ଞା?
1: ଗୋଟେ ନାଁରେ ନା ଗୋଟେ ଗୀତଟେ ଅଛି, ହିମାଂଶ ସାହୁ ଗାଇଛନ୍, ସେ ଗୀତଟି ପ୍ଲେ କରିଦେବେ।
0: ନାଁରେ ନାଁରେ ନାଇଁ, ଏଇଟା ହଉଛି କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ।
1: ଏଇଟା ହଉଛି ହିମାଂଶ ସାହୁ, ବହୁତ ଗୁଡ଼ିଏ ତାଙ୍କର ପ୍ରିୟ ଗୀତ, ଯୋଉଟା ଆମେ ଆର ପରକୁ ଚାଲୁ କରି ତାଙ୍କର ଭାବ ବିହେଟା ହଉଛି ପୂର୍ଣ୍ଣ ଗୀତ, ଏଇଟା ବହୁତ ଖୁସି ଲାଗେ, ସେଥିରେ ବି ଗୀତ ପୁରା ଆରାମରେ ବାଜିବ।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ଏଇ ଗୀତଟା ଶୁଣେଇଦେମା। ଆଉ କହୁନ ଆପଣଙ୍କର ଗାଁର ହାଲଚାଲ, ଆପଣଙ୍କର ପରିବାର ହାଲଚାଲ।
1: ପରିବାରରେ ମା ଅଛନ୍ତି, ବାପା ଅଛନ୍ତି, ଭାଇ ଗୋଟେ, ଭଉଣୀ ଗୋଟେ, ଆମେ ସର୍ବମୋଟ 5 ଜଣ ଅଛୁ।
0: ଆଜ୍ଞା,
1: ଗାଁରେ ହାଲଚାଲ ଭଲ, ଗାଁରେ ତ ସବୁ ହାଲଚାଲ ଭଲ ଚାଲିଛି। ଏହା ଟିକେ ତାପମାତ୍ରା କମିଛି, ତାପମାତ୍ରା କମିବା ସହିତ ଯେଉଁମାନେ ଧାନ ଚାଷ କରିବେ ସମସ୍ତେ ଡାକି ଅଛନ୍ତି, କାଣା ବର୍ତ୍ତମାନ କି ଧାନ ଉଡ଼ିବା ଲାଗି ପ୍ରସ୍ତୁତି ଚାଲିଛି, କିଏ ଧାନ କାଣା ବର୍ତ୍ତମାନ କି ଅଛି, ଅନେକ ଲୋକ ତା ଲୋକ କାମ ଧନ୍ଦା ଚାଲିଛନ୍, ଆଉ ଜଣେ ବର୍ତ୍ତମାନ ତୁନ ବତା କଥା ତୁନ ବତା କରୁଛି, ଜଣେ ଅନେକ ବର୍ତ୍ତମାନ କାମ ଧନ୍ଦା ଠିକ ଚାଲିଛି, ଯାହା ଚାଲବାର କଥା। ଆର୍ ବିଶେଷ ଖୁସି ଲାଗିଲା, ଆପଣ ଏଇଟା ଆମର ପ୍ରଥମ କଲେ ଜାଣିକିରି ବହୁତ ଖୁସି ଲାଗିଲା।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କର ପହିଲା କଲ୍ ଲାଗିଯାଇଛେ, ଆପଣ ବହୁତ ଖୁସି ଅଛନ୍, ଆମେ ବି ବହୁତ ଖୁସି। ଆଶା କରମୁ ଆପଣଙ୍କର କଲ୍ ସବୁବେଳେ ଲାଗୁ ଆମର ସାଙ୍ଗେ, ଆପଣ ସବୁବେଳେ କଥା ହୁଅନ୍। ଆପଣଙ୍କର ସାଙ୍ଗେ କଥା ଲାଗିକି ବହୁତ ଭଲ ଲାଗିଲା, ଆପଣ ପସନ୍ଦ କରିଛନ୍ କଥା।
1: ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମୋର ମେସେଜ ଟେ ଶୁଣୁଛନ୍ତି ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଏବଂ ଅଲ୍ ଆର୍ଜେ ଅଲ୍ ଇସ୍ରୋଙ୍କ ପ୍ରଶାଲିକିରେ ମୋର ଗୀତ ଡେଡିକେଟ୍।
0: ଠିକ୍ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ବହୁତ ବହୁତ ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା?
1: ଆଜ୍ଞା ନମସ୍କାର,
0: ନମସ୍କାର, ଆପଣଙ୍କର ପରିଚୟ ଦେବେ।
1: ମୁଁ ସମଲ କୁମାର ସାହୁ କହୁଥିଲି, ଗ୍ରାମପୁର ସ୍ପନ୍ଦି ବାଜା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
0: ସାହୁ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକେ। ଆଉ କେନ୍ତା ଅଛନ୍?
1: ମୁଁ ତ ବହୁତ ବଢ଼ିଆ ଅଛେ।
0: ଆଜ୍ଞା ଆଜ୍ଞା, ଆଉ ଆଗରୁ କେବେ ଫୋନ୍ କରିଥିଲେ ଆଜ୍ଞା?
1: ଆଗରୁ ଫୋନ୍ ରେ ତ ଆଜ୍ଞା ହେଲେ ଗୋଟେ ବି ଅନେକ ଥର ଫୋନ୍ ଲାଗିଛନ୍, ଖାଲି ଆପଣଙ୍କ ପାଇଁ ଆଜି ଏଇଟା ଫାର୍ଷ୍ଟ ଟାଇମ୍ କଥା ଲାଗୁଛି। ଆଜ୍ଞା,
0: ଆଚ୍ଛା,
1: ଆସିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମୋର ସାଙ୍ଗେ ଏଇ ପହିଲା କଥା ଲାଗୁଛନ୍ ନାଇଁ? ଆଚ୍ଛା,
1: ଆଜ୍ଞା
0: ଠିକ୍ ଅଛେ। ଆଉ ଆଜି ଆପଣ ଜାଣିଥିବେ ଓଡ଼ିଆ କଥା ଚିତ୍ର ଅନୁରୋଧ କାର୍ଯ୍ୟକ୍ରମ, ହଁ, ବୋଲେ ଆଜି କେନ୍ ଗୀତ ଶୁଣିବେ?
1: ଆଜି ଓଡ଼ିଆ କଥା ଚିତ୍ର ବେବିର ଦେଇଦେବେ। ଆଜ୍ଞା, ବେବି ଓ ବେବି ଗୀତଟା ଦେଇଦେବେ। ଆଜ୍ଞା,
0: କଥା ଚିତ୍ର ବେବିର ଗୀତ ଶୁଣିବେ ନାଇଁ?
1: ଆଜ୍ଞା
0: ଠିକ୍ ଅଛେ, ଆପଣଙ୍କୁ ଶୁଣେଇ ଦେମା। ଆଉ କହୁନ ଆଜ୍ଞା, ଆପଣଙ୍କର ଗାଁର ହାଲଚାଲ।
1: ଗାଁର ଆସିଲେ ତ ଆମେ ଗାଁରେ ତ ଆମର ମନ୍ଦିର ସବୁ ବଢ଼ିଆ ଅଛି। ଆଜ୍ଞା, ଆଉ ଏବେ ବର୍ଷା ହେଇଛି ଆଜ୍ଞା, 2-3 ଦିନ ପୂର୍ବରୁ ଥଣ୍ଡା ଥଣ୍ଡା ଲାଗୁଛି, ଖରା ବି ଟିକେ କମିଛି।
0: ହଁ, ଖରାର ପ୍ରକୋପ ଟିକେ କମିଛେ ସବୁଆଡ଼େ, ବର୍ଷା ଟିକେ ଟିକେ ସବୁଆଡ଼େ ହେଇଛେ,
1: ଆଜ୍ଞା ଆଜ୍ଞା,
0: ଗୋଟେ ତ୍ରାହିରୁ ମୁକ୍ତି ମିଳିଛେ ସମସ୍ତଙ୍କୁ।
1: ଆଜ୍ଞା ଆଜ୍ଞା,
0: ହଁ, ଆଉ ଠିକ୍ ଅଛେ ଆଜ୍ଞା।
1: ଆଜ୍ଞା, ଗୀତଟା ଡେଡିକେଟ୍ କରମା ଟିକେ।
0: ଆଜ୍ଞା ଆଜ୍ଞା,
1: ହ୍ୟାଲୋ,
0: ହଁ ଆଜ୍ଞା, ଡେଡିକେଟ୍ କରୁନ୍।
1: ହଁ, ଆପଣଙ୍କୁ ତ ଏଇଟା ସ୍ପେଶାଲ ଡେଡିକେଟ୍।
0: ଆଜ୍ଞା,
1: ଆଉ ଶ୍ରୋତାମାନଙ୍କ ନାଁ ଦେଇ କହିବା। ଆଜ୍ଞା, ହରେଶ କୁମାର ବରୁଆ, ଯଶବନ୍ତ ପେଶ, କରଣ ପାଣି ସାହୁ, ଚୈତନ୍ୟ ପଟେଲ, ବିଶ୍ୱକାନ୍ତ ପ୍ରଭୁର ନାଗୁ ପାତ୍ର, ଲକ୍ଷ୍ମୀ ନାରାୟଣ ବାଘ, ମନୋଜ କୁମାର ପଟେଲ, ଆମର ହେଲେ ସେବାରାମ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ଲିଙ୍ଗରାଜ ମେହେର, ଦେବରାଜ ମେହେର, ତାରାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ପଞ୍ଚାନନ ପଞ୍ଜୁଆ, ରୂପେନ୍ଦ୍ର ସୁନା, ଆମର ସାନ ଭାନୁପଲ୍ଲୀ ସିଂହଜୁଆର ଆମର ଗୋଟେ ଆଜ୍ଞା ଅଛନ୍ ଶରତ କୁମାର ଦାସ, ତାଙ୍କର ମ୍ୟାଡ଼ାମ ଗୀତାଞ୍ଜଳି ଦାସ। ଆଉ ଆଜ୍ଞା, ଏଠି ଆଜିର ଗୀତରେ ମୋର ଭାଇ ପ୍ରିୟମ ପଟେଲ, ଆମର ପଡ଼ୋଶୀ ଘରର 3 ବର୍ଷିଆ ଛୁଆଟେ ଆଜ୍ଞା,
0: ଆଜ୍ଞା,
1: ସ୍ପେଶାଲ ତାର ନାହିଁ ଗୀତଟା ଡେଡିକେଟ୍। ଆଜ୍ଞା
0: ଠିକ୍ ଅଛେ,
1: ସମ୍ବଲପୁର ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ କରିଦେବେ।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ପସନ୍ଦ କରିଛନ୍ କଥା ଚିତ୍ର ବେବିର ଗୀତ ଶୁଣିବାର ଲାଗି, ଆପଣଙ୍କର ସାଥୀମାନଙ୍କର ସାଙ୍ଗେ ମନ ପସନ୍ଦର ଗୀତଟା ଶୁଣିନୁ।
1: ଧନ୍ୟବାଦ ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର।

0: हेलो।
1: जय सीताराम आज्ञा।
0: जय सीताराम, आकाशवाणी समलपुर। हेलो, अनुरोध कार्यक्रम आपंकर परिचय देवे। आज्ञा, आपंकर परिचय देवे। ଆଜ୍ଞା, ବହୁତ ବହୁତ ସ୍ୱାଗତ ଆପଣଙ୍କୁ। ଆଜି ଆପଣ ଆମର ଲାଷ୍ଟ କଲର୍ ଆନ୍ ପହିଲା କହିଦଉନ୍, କେନ୍ ଗୀତ ଶୁଣିବେ? ଆଜ୍ଞା, ସ୍ମୃତି ଏକ ରୂପା ଜହ୍ନ କଥାଚିତ୍ର ଚକା ଭଉଁରି ନାଇଁ ଗାଇଛନ୍ ମହମ୍ମଦ ଅଜି। ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ଶୁଣେଇ ଦମା। ଆଉ ମେହେର ଆଜ୍ଞା କହୁନ୍, କାଣ ଖବର ଯେ? ଆଉ ଆଜ୍ଞା, ଆମର କାର୍ଯ୍ୟକ୍ରମ ସବୁ ଆପଣଙ୍କୁ କେନ୍ତା ଲାଗୁଛେ? ହଁ, ଆପଣଙ୍କର ମେସେଜ ମାନେ ବି ତ ସବୁ ଆସୁଛେ, ଚିଠି ପତ୍ରରେ ଆସୁଛେ, ବିଭିନ୍ନ ପ୍ରକାର ଅନୁରୋଧ କାର୍ଯ୍ୟକ୍ରମରେ ଆସୁଛେ। ଆଉ କାର୍ଯ୍ୟକ୍ରମ କେନ୍ତା ଲାଗୁଛେ? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଦୁନିଆ ଦୁନିଆ ଦୁନିଆ ଅପଗ୍ରେଡ୍ ହୋଇଯାଏ ଆଜ୍ଞା। ଆଜ୍ଞା ଆଜ୍ଞା, ଦୁନିଆ ଅପଗ୍ରେଡ୍ ହେଉଛେ, ସେଥି ହିସାବେ ଆମେ ମାନେ ବି ଅପଗ୍ରେଡ୍ ହେଉଛୁ। କିଛି କିଛି ନୂଆ ନୂଆ ଜିନିଷ ଚାଲିଛେ ଆଉ। ଠିକ୍ ଅଛେ ଆଜ୍ଞା। ଆଉ ଆଜ୍ଞା ଆଜ୍ଞା, ଠିକ୍ ଅଛେ ମେହେର ଆଜ୍ଞା। ଆପଣ ପସନ୍ଦ କରିଛନ୍ କଥାଚିତ୍ର ଚକା ଭୁଁରିର ଗୀତ ଶୁଣବାର୍ ଲାଗି। ଆପଣଙ୍କର ସାଥୀମାନଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଗୀତଟା ଆପଣ ଶୁଣିନୁ। କଲ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ।
1: ଜୟ ସୀତାରାମ ଆଜ୍ଞା, ଜୟ ସୀତାରାମ,
0: ଜୟ ସୀତାରାମ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ଅଭିଷେକ ମିଶ୍ର, ବୈଷୟିକ ସହାୟତା କୁନାଲ ମହାପାତ୍ର ଓ ସୁଜୟ କୁମାର ପ୍ରାମାଣିକ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ୟାଦେ ସୁନମା ସିନେମା ଶଙ୍ଖା ସିନ୍ଦୁରର ଏହି ଗୀତ ଗାଇଛନ୍ ଅନୁରାଧା ପୋଡ଼ୱାଲ। ଗୀତ ଲେଖିଛନ୍ ଆଉ ସଙ୍ଗୀତ ସଜେଇଛନ୍ ଅକ୍ଷୟ ମହାନ୍ତି।

ସୁନଲେ ଓଡ଼ିଆ ସିନେମାର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମିଡିୟମ ୱେଭ୍ଥି 317.5 meter ଆଉ 945 kHz ତାର ସାଙ୍ଗେ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମଟି ଆହୁରି ବି ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ଜରିଏ ଶୁଣିପାରିବେ। ମୁଲ୍ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମାର କାର୍ଯ୍ୟକ୍ରମ ଥି ଆଜ ଶୁଣୁନ୍ ସିନେମା ହର ଦିଲ୍ ଜୋ ପ୍ୟାର କରେଗା ର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସଙ୍ଗୀତଥି ସଜେଇଛନ୍ ଅନୁ ମଲ୍ଲିକ। କାର୍ଯ୍ୟକ୍ରମ ମୂଲକର୍ମା ଏ ଗୀତନୁ ଗାଇଛନ୍ ଉଦିତ ନାରାୟଣ ଅଲକା ୟାଗ୍ନିକ ଆଉ ସାଥୀମାନେ।

ଗୋଟେ ହିନ୍ଦୀ ସିନେମାର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣୁଛନ୍ ହର୍ ଦିଲ୍ ଜୋ ପ୍ୟାର୍ କରେଗା ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସଙ୍ଗୀତ ଥି ସଜେଇଛନ୍ ଅନୁ ମଲ୍ଲିକ। ଏତକର ଏଇ ଗୀତଟା ଶୁନ୍ମା ସୋନୁ ନିଗମ ଆଉ ସାଥୀମାନଙ୍କର କଣ୍ଠେ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଗୋଟେ ହିନ୍ଦୀ ସିନେମାର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣିଛନ୍। ହର୍ ଦିଲ୍ ଜୋ ପ୍ୟାର କରେଗା ସିନେମାର କେତେଟା ଗୀତ, ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସଙ୍ଗୀତ ଥି ସଜେଇଛନ୍ ଅନୁ ମଲ୍ଲିକ। ଆକେ ସୁନମା ଏ ଗୀତଟା, କଣ୍ଠ ଦେଇଛନ୍ ପିଙ୍କି, ପ୍ରୀତି ଆଉ ପ୍ରଶାନ୍ତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏତକର ଆଉ ଗୋଟେ ଗୀତ ଶୁଣମା, ନବୀନ କିଶୋର ଆଚାର୍ଯ୍ୟଙ୍କର କଣ୍ଠେ, ଦଳଗୋବିନ୍ଦ ବିଶିଙ୍କର ଲେଖା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ର ନୁ। କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଆଉ ପଦ୍ମିନୀ ଦୋରା। ଏହା ଚେନ୍ ଶୁଣୁନ୍ ଏହି ଗୀତଟା ଧନେଶ୍ୱର ଦାସ ଗାଇଛନ୍। ଗୀତଟାକେ ଲେଖିଛନ୍ ରାଧାକୃଷ୍ଣ ପଟ୍ଟନାୟକ।

ଶୁଣିଲେ ସମ୍ବଲପୁରୀ ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଆଉ ପଦ୍ମିନୀ ଦୋରା। ଗୀତମାନଙ୍କୁ ଲେଖିଥିଲେ ଯୁଗଳକିଶୋର ଷଡ଼ଙ୍ଗୀ, ଦୋଳଗୋବିନ୍ଦ ମିଶି, ରାଧାକୃଷ୍ଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା ଆଉ ବବ୍ଲୁ ବାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ମୁଲ୍ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ହିନ୍ଦୀ ସିନେମା ଜଗତ ଥି ଏନ୍ତା କେତେଟେ କଣ୍ଠଶିଳ୍ପୀ ଅଛନ୍ ଯେନ୍ମାନଙ୍କର ଗାଇବାର ସୁର ଆଉ ଶୈଳୀ ଶୁନ୍ବାର୍କେ ବହୁତ ଭଲ୍ ଲାଗ୍ସି ଆଉ ଲୋକର ମନ୍କେ ଘିନି ନେସି। ଏନ୍ତା କଣ୍ଠଶିଳ୍ପୀମାନଙ୍କର ଭିତରୁ ସଙ୍କେତ ଦୁନିଆର ଜନେ ନାଁ କରା ଜନାଶୁନା କଣ୍ଠଶିଳ୍ପୀ ହେଉଛନ୍ ଅଲକା ୟାଗ୍ନିକ। ଆଜ୍ ଖୋଲା ଝରକା ଥି ସେହି ନାଁ କରା କଣ୍ଠଶିଳ୍ପୀଙ୍କର ବାବଦେ ଟିକେ କଥା ହେମା ଆଉ ତାଙ୍କର ଗାଇଲା ଗୀତମାନେ ଶୁନ୍ମା। ତ କାର୍ଯ୍ୟକ୍ରମ ମୂଲ କର୍ମା ଏ ଗୀତନୁ। ସିନେମା ଏକ ରିସ୍ତା କଣ୍ଠ ଦେଇଛନ୍ କୁମାର ସାନୁ ଆଉ ଅଲକା ୟାଗ୍ନିକ। ଗୀତକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ସଜେଇଛନ୍ ନଦିମ ଶ୍ରବଣ।

ପାଇକିରି ସାତଥର ଫିଲ୍ମଫେୟାର ଆୱାର୍ଡ଼ ଜିତିଛନ୍। ବଲିଉଡ଼ର ମେଲୋଡି କୁଇନ୍ ଭାବେ ସେ ପରିଚିତ। ସୁପରହିଟ୍ ଗୀତ ତମ୍ମା ତମ୍ମା ଲଗେ ଆଉ ଏକ ଦୋ ତିନ ମିତାର ଗୀତ ଥି ନିଜର ମଧୁରତା ଆଉ ସ୍ୱତନ୍ତ୍ର ଶୈଳୀ ଥି ଗାଇବାର କଳା ଦେଖିକିରି ସେ ସମକରର ମନ ଜିତିପାରିଛନ୍। ତ ଆସୁନ୍ ସେ ଗାଇଥିବାର ତେଜାବ ସିନେମାର ଏକ ଦୋ ତିନ ଗୀତା ସୁନମା। ଗାଇଛନ୍ ଅଲକା ୟାଗ୍ନିକ ଆଉ ସାଥୀମାନେ ଗୀତିକାର ଜାଭେଦ ଅଖତାର, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ତେଜାବ ସିନେମାର ଇଗିତ୍ ଲାଗି ପହଲା କରି ଫିଲ୍ମଫେୟାର ପୁରସ୍କାର ପାଇଥିଲେ ଅଲକା, ଆଉ ରାତାରାତି ଷ୍ଟାର ବି ବନିଯାଇଥିଲେ ସେ। 1980 ମସିହା ଥି ପାୟଲ କି ଝନକାର ସିନେମାନୁ ପହଲା କରି ଗୀତ ଗାଇବାରଟା ମୂଲ କରିଥିଲେ। ତାରୁତରୁ ବହୁତଟେ ସିନେମା ଥି ସୁନ୍ଦର ସୁନ୍ଦର ଗୀତ ଗାଇକିରି ନିଜର ଗୋଟିଏ ଅଲଗ ପହଚାନ ବନେଇପାରିଛନ୍ ଅଲକା। ଆଉ ବଲିଉଡ଼ର ସବୁନୁ ସଫଲ ଆଉ ଲୋକପ୍ରିୟ କଣ୍ଠଶିଳ୍ପୀ ଭିତରୁ ଜନେୟାନ। 2022 ମସିହା ଥି ୟୁଟ୍ୟୁବ୍ ଥି ସର୍ବାଧିକ ଷ୍ଟ୍ରିମ୍ ହୋଇଥିବା କଣ୍ଠଶିଳ୍ପୀ ଭାବେ ଗିନିଜ୍ ୱାର୍ଲଡ ରେକର୍ଡ଼ ପାଇଥିଲେ ସେ। ତାଙ୍କର ସ୍ୱର ଆଉ ଗାଇବାର ଶୈଳୀ ବହୁତ ସୁନ୍ଦର ମନୋରମ ଆଉ ଆକର୍ଷିତାଏ। ଆଉ ଆଜ୍ ବି ନିଜର ସୁରାର ଯାଦୁଗୁରୀ ଲାଗି ଲୋକର ମନ ଭିତରେ ସେ ଗୋଟେ ସୁନ୍ଦର ଜାଗାଟେ ବନେଇପାରିଛନ୍। ଏହା ଚେନ୍ ଆସୁନ୍ ସୁନ୍ମା ଅଲକା ୟାଗ୍ନିକ ଗାଇଥିବାର ଏ ଗୀତଟା। ସିନେମା ଦିଲ୍ ହେ ତୁମ୍ହାରା ଗୀତକେ ଦ୍ୱୈତକଣ୍ଠଟି ଗାଇଛନ୍ ଅଲକା ୟାଗ୍ନିକ ଆଉ ଉଦିତ ନାରାୟଣ। ଗୀତ ଲେଖିଛନ୍ ସମୀର ଆଉ ସଙ୍ଗୀତ ଦେଇଛନ୍ ନଦିମ ଶ୍ରବଣ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 12 ହେବାକୁ ଯାଉଛୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆଜି ବାତାୟନରେ କଥା ହେବା ଗୀତ ଓ ସଙ୍ଗୀତ ସମ୍ପର୍କରେ। ସଙ୍ଗୀତ ଏପରି ଏକ ମାଧ୍ୟମ ଯାହା ସବୁବେଳେ ମନରେ ନୂତନ ଉନ୍ମାଦନା, ଆନନ୍ଦ ଏବଂ ଶିହରଣ ସୃଷ୍ଟି କରେ। ଆମ ଜୀବନରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଜୀବନର ଅନେକ ଦିଗକୁ ପ୍ରଭାବିତ କରିଥାଏ। ସେ ବିଷୟରେ କଥା ହେବା ପୂର୍ବରୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିନେବା। କଥାଚିତ୍ର ହିରୋ, କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ମନହର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବ୍ୟସ୍ତବହୁଳ ଜୀବନରେ ମଣିଷ ଚାହେଁ ଟିକେ ଶାନ୍ତି, ଚାପର ମୁକ୍ତି। ଏ ସମସ୍ୟାର ଏକ ସୁନ୍ଦର ଏବଂ ଉତ୍ତମ ମାଧ୍ୟମ ହେଉଛି ସଙ୍ଗୀତ। ଶାନ୍ତ ସଙ୍ଗୀତ ଶୁଣିଲେ ମନ ଏବଂ ମସ୍ତିଷ୍କକୁ ଆରାମ ମିଳିଥାଏ। ସଙ୍ଗୀତକୁ ମାନସିକ ଶାନ୍ତି ଏବଂ ଚାପମୁକ୍ତିର ଏକ ମହୌଷଧି କହିଲେ ଅତ୍ୟୁକ୍ତି ହେବ ନାହିଁ। କଥା ହେବା ଏ ସମ୍ପର୍କରେ ଆହୁରି କିଛି ଏହି ଗୀତଟି ଶୁଣିବା ପରେ। ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, କଥାଚିତ୍ର ବେଟା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାର। ଗୀତ ରଚନା ସମୀର, ସଙ୍ଗୀତ ଦେଇଛନ୍ତି ଆନନ୍ଦ ମିଲିନ୍ଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ସଙ୍ଗୀତ ଭାବନା ପ୍ରକାଶର ଏକ ମାଧ୍ୟମ। ଆମର ଖୁସି, ଦୁଃଖ, ପ୍ରେମ କିମ୍ବା ରାଗ ଭଳି ଅନୁଭବଗୁଡ଼ିକୁ ସଙ୍ଗୀତ ମାଧ୍ୟମରେ ସହଜରେ ପ୍ରକାଶ କରାଯାଇପାରେ। ଏହା ଶୂନ୍ୟ ମନକୁ ମଧ୍ୟ ଭରି ଦେଇଥାଏ। ସଙ୍ଗୀତର ଏକ ସମୃଦ୍ଧ ପରମ୍ପରା ରହିଛି, ସେ ଲୋକ ସଙ୍ଗୀତ ହେଉ ବା ଶାସ୍ତ୍ରୀୟ ଅବା ଆଧୁନିକ, ଏହା ଆମର ସଂସ୍କୃତିକୁ ଜୀବନ୍ତ ରଖିଥାଏ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, କୋଇ ମିଲ୍ ଗିଆ କଥାଚିତ୍ରରୁ। ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଇବ୍ରାହିମ୍ ଅଶ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ସଙ୍ଗୀତ ଆମର ସାମାଜିକ ଜୀବନ ସହ ଓତଃପ୍ରୋତ ଭାବରେ ଜଡ଼ିତ। ସଙ୍ଗୀତ ଆମ ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାକୁ ମ୍ୟୁଜିକ୍ ଥେରାପି ଭାବରେ ମଧ୍ୟ ବ୍ୟବହାର କରାଯାଏ। କଠିନ ପରିଶ୍ରମ ପରେ କିମ୍ବା ବ୍ୟାୟାମ ସମୟରେ ସଙ୍ଗୀତ ଆମର ଥକାପଣକୁ ଦୂର କରିଥାଏ। ସଙ୍ଗୀତର ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି। ଏହା ସ୍ୱାସ୍ଥ୍ୟ ଉପରେ ଖୁବ୍ ଭଲ ପ୍ରଭାବ ପକାଇଥାଏ। ସାମାଜିକ ଏକତା ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ମହବତୀ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ।

ସଙ୍ଗୀତ ଜୀବନର ପ୍ରତ୍ୟେକ ସ୍ତରରେ ଜଡ଼ିତ ହୋଇ ରହିଛି। ପ୍ରକୃତିର ଝରଣା, ପବନ ଏବଂ ପକ୍ଷୀଙ୍କ କାକଳିରେ ମଧ୍ୟ ସଙ୍ଗୀତ ରହିଛି। ତେଣୁ ସଙ୍ଗୀତ ବିନା ମଣିଷ ଜୀବନ ଅସମ୍ଭବ ଏବଂ ନିରସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ପର୍ବପର୍ବାଣୀ, ବିବାହ କିମ୍ବା ଉତ୍ସବରେ ସଙ୍ଗୀତ ସମସ୍ତଙ୍କୁ ଏକାଠି କରିଥାଏ। ଏହା ଲୋକଙ୍କ ମଧ୍ୟରେ ଭାଇଚାରା ଏବଂ ଆନନ୍ଦ ସୃଷ୍ଟି କରେ, ଜୀବନକୁ ସରସ ଏବଂ ସୁନ୍ଦର କରିଥାଏ। ଏଣୁ ସଙ୍ଗୀତକୁ ଭଲ ପାଆନ୍ତୁ, ସଙ୍ଗୀତ ଶୁଣନ୍ତୁ ଏବଂ ଖୁସିରେ ରୁହନ୍ତୁ। ଏହି କାମନା ସହ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଦେବେନ୍ଦ୍ର କର, ଗୀତ ରଚନା ରଜନୀକାନ୍ତ ମିଶ୍ର।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଦେବେନ୍ଦ୍ର କର ଏବଂ ନନ୍ଦିତା ବୋଷ। ଗୀତଗୁଡ଼ିକୁ ରଚନା କରିଥିଲେ ଦିଲୀପ କୁମାର ବେହେରା, ମହେନ୍ଦ୍ର କୁମାର ପ୍ରଧାନ ଏବଂ ରଜନୀକାନ୍ତ ମିଶ୍ର।

ଶ୍ରୋତାମାନଙ୍କୁ ଏଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 3ଟାରେ ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣିବେ ଷଷ୍ଠୀ ପରେ ସ୍ୱାସ୍ଥ୍ୟ ସମ୍ପର୍କରେ ଅର୍ଜୁନ କିଷାନଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଅପରାହ୍ନ 4:02 ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଲୋକଗୀତର କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିବେ ବୈରାଗୀ ବାଗ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଆଲୋଚନା ଆର୍କିଟେକ୍ଚରରେ କେରିୟର। ଆଲୋଚନା କରିବେ ଶକ୍ତିପ୍ରସାଦ ସାହୁ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର। ଏହି କ୍ରମରେ ଚାଷୀ ଲୁଟନ ସାହୁଙ୍କ ସହିତ ସାକ୍ଷାତକାର ଶୁଣିବେ। 8:02 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ଼ ଏବଂ ବାସୁଦେବ ମହାପାତ୍ର। 9:30 ଶୁଣିପାରିବେ ନାଟକ ସ୍ୱର୍ଗରେ କ୍ଷମତା ଲଢ଼େଇ। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ନିଶିତ ନାୟକ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ, ନୀନା ସାହୁଙ୍କ କଣ୍ଠରେ ବନମାଳୀଙ୍କ ରଚନାରୁ।

0: ରୀନା ଜେନାଙ୍କ କଣ୍ଠରେ ଛାନ୍ଦ ଶୁଣିଲେ। ଗୀତ ରଚନା କରିଥିଲେ ଭକ୍ତଚରଣ ଦାସ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଲ। ଶିଳ୍ପୀଙ୍କ କଣ୍ଠରେ ଚମ୍ପୁ ଶୁଣନ୍ତୁ, କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ।

0: ଏଇଠି ଶେଷ ହେଲା ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଛାନ୍ଦ, ଚମ୍ପୁ ଏବଂ ଓଡ଼ିଶୀ ଶୁଣିଲେ ଆକାଶବାଣୀ ସମ୍ବଲପୁର। ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
2: ୟେ ଦୂର ଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେଁ ଉନ ତକ ଏକ ରୋଡ ମେପ ବନାନା ଚାହିଏ। ଆପ କୌନସି କୌନସି ଗାଁ କୋ କଭର କିଆ, କୌନସି କୌନସି ପପୁଲେସନ କେତେ, ଟ୍ରାଇବାଲ କେତେ ଲୋକ ହେ, କହାଁ ତକ ହମ ପହଞ୍ଚ ପାଏ, କହାଁ ତକ ନେଇ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାନତେ ହେଁ ଲେକିନ ଓ ଖୁଲତେ ନାହିଁ। ଲେକିନ ଉନକୋ ଖୁଲନା ପଡ଼େଗା, ସାମିଲ ହୋନା ପଡ଼େଗା ଦେଶ କେ ବିକାଶ କେ ଲିଏ, ସମାଜ କେ ବିକାଶ କେ ଲିଏ, ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ। ତ

ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବେ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15 ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ବିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି, ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହେଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ଯାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 କିଲୋମିଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରିଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରିଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ 3 ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25,00,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। पर्याप्त जल उपलब्ध ग्राम पंचायत वर्ग में केन्दुझर जिला चंपुआ ब्लॉक रो पड़ुआ ग्राम पंचायत सर्वभारतीय स्तर में तृतीय स्थान अधिकार करिछि। स्वच्छ और सबुज ग्राम पंचायत वर्ग में सुंदरगढ़ जिला लाठीकटा ब्लॉक रो हाथीबंदा ग्राम पंचायत देश में युग्म भाव द्वितीय स्थान अधिकार करिछि। सेहिपरी सामाजिक भाव सुरक्षित और सामाजिक न्यायसंगत ग्राम पंचायत वर्ग में गंजाम जिला पुलसरा ब्लॉक रो मंदार ग्राम पंचायत देश में युग्म द्वितीय स्थान अधिकार करिछि। नानाजी देशमुख सर्वोत्तम पंचायत सतत विकास पुरस्कार वर्ग में गंजाम जिला परिषद देश में द्वितीय स्थान अधिकार करिछि। कटक आज एमएसएमई गुड़िक पाई जरूरीकालीन क्रेडिट लाइन ग्यारंटी योजना ईसीएलजीएस 5.0 संपर्कित एक सचेतनता कार्यक्रम अनुष्ठित हो योजन एमएसएमई यूनिट गुड़िक पाई स्वल्पकालीन आर्थिक आह्वान गुड़िक दूर करने निजुक्ति सुरक्षा सुनिश्चित करने और शिल्प कार्यकलाप निरंतरता बजाय रखे सहायक हो। यह जरिया पुंजीर वृद्धि सह सूक्ष्म क्षुद्र एवं मध्यम उद्योगगुड़िक वर्तमान आर्थिक आह्वान वर्धित खर्च एवं बजार अनिश्चितता दूर करिपारे सहायक हे। यह मध्यम निजुक्ति सृष्टि एवं व्यावसायिक कार्यकलाप दीर्घस्थायित्व बजाय रखे सहायक होगा सह राज्यर शिल्प और आर्थिक विकास त्वरान्वित हो सरकार पक्ष ज्येष्ठ मलमास तृतीया तिथि आज पूरी श्रीमंदिर महाप्रभु बनक लगि नीति अनुष्ठित हो। महाप्रभु यह श्रृंगार गुप्त नीति पर आज सन्ध्या 6:00 राति 10:00 पर्यंत सर्वसाधारण दर्शन बंद रही श्रीमंदिर प्रशासन पक्ष सूचना दी जाए। अपराह्नरे द्वितीय भोगमंडप नीति शेष होगा पर महाप्रभु बनक लगि नीति आरंभ हो। दत्त महापात्र सेवक मैंने ठाकुर श्रीमुख श्रृंगार करने गर्भगृह को प्रवेश करेंगे। बनक लगी हिंगु हरिताल शंख केशर कर्पूर कईंथ अठा कस्तूरी और कला आदि व्यवहार हो। महाप्रभु नीति द्वारा श्रीअंगर श्रीवृद्धि घटिथाए। शारीरिक और मानसिक स्वास्थ्य रक्षा एवं परिवेश संरक्षण निमन्ते साइकिल चालना को प्रोत्साहित करने उद्देश्य आज विश्व साइकिल दिवस पालन कर सुस्थ जीवनशैली एवं प्रदूषणमुक्त परिवेश विकास रे साइकिल चालनार गुरुत्वपूर्ण भूमिका रही। जातिसंघ साधारण परिषद 2018 मसीह प्रतिवर्ष जून 3 तारीख को विश्व साइकिल दिवस रूपे पालन करने निमन्ते निष्पत्ति निया चलित वर्षर बार्ता रही सबुज भविष्य पर साइकिल चलाइबा साइकिल गमनागमन और परिवहन क्षेत्र में सबुठारु पुरुणा एवं जरूरी माध्यम भाव परिगणित हो आसुछि। भद्रठारे विश्व साइकिल दिवस पालित हो 16 नंबर जातीय राजपथ नलांग आदमपुर जुव साइकिल आरोही माने जाई भद्रक जिलापा कार्यालय पहुंचे। साइकिल चलाइले प्रत्येक व्यक्ति सुस्थ और निरोग जीवन जापन करिपारिबार बार्ता नहीं साइकिल आरोही माने सहर परिक्रमा करथिले। नवरंगपुर जिलापा कार्यालय रबि धान संग्रह प्रक्रिया निमन्ते एक बैठक अनुष्ठित होई अणधान जमीर पंजीकरण में संप्रक्त ल्यांप्स गुड़िक विरोध में आवश्यक कार्यानुष्ठान ग्रहण करने विभाग अधिकारी जिलापाल निर्देश देते योग्य पंजीकृत चाषी धान क्रय करने गुरुत्व दि जाए। धान किणा समय जदि कौन चाषी असाधु उपाय धान मंडी को आणती से विरोध में कार्यानुष्ठान बैठक जमापड़ अतिरिक्त जिलापाल प्रमोद कुमार पुष्टि जिला मुख्य कृषि अधिकारी समेत विभाग अधिकारी बैठक में उपस्थित थे। नुआपड़ा जिला सदर ब्लॉक अंतर्गत सालिया ग्राम पंचायत रे सालिया सेवाश्रम रे जिला आईन सेवा प्राधिकरण आनुकूल्य रे आईन सचेतनता शिविर अनुष्ठित हो जाए। नालसा देयमुक्त हेल्पलाइन नंबर 1500 जातीय आईन सेवा प्राधिकरण पोर्टाल रे पोक्सो आईन अधिनियम उपरे आलोचना होई छी। पानीपाग दक्षिण पश्चिम मौसुम वायु आसंता केरल स्पर्श करने भारतीय पानीपाग विभाग आकलन करीपाग सूचना अनुसार एलनीनो प्रभाव मौसुमी वायु अग्रगति मंथर रही। पानीपाग विभाग महानिर्देशक डॉ मृत्युंजय महापात्र एलनीनोर प्रभाव में मौसुमी जनित वर्षा कम हो पाए जून सेप्टेम्बर मास मध्य वर्षा कम होवार संभावना रही।
2: दक्षिण ओडिशा एवं केन्द्रीय ओडिशा रे सामान्य किंवा सामान्य अधिक वर्षा होवार संभावना रही। जून रु सेप्टेम्बर मास कथा पूर्वानुमान बर्तन करूँ पर पुणी पूर्वानुमान दिजिव प्रत्येक मस भित्र जी वर्षा होता है भारत वर्षे कम वर्षा हे ताकि बिलो नर्माल कैटेगोरी कहुच्छे परिमाणात्मक भाव में कही 90% वर्षा होवार संभावना रही।
0: आसंता 24 घंटा मध्य बिजुली घड़घड़ी सह वर्षा होगा नहीं प्राय समस्त जिला को पानीपाग केन्द्र पक्ष सतर्क सूचना जारी कर मुख्य संवाद पुणि थरे विपर्य परिचालना विपद ह्रास नहीं पुरी में आरंभ है ब्रिक्स राष्ट्र समूह बैठक ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ
1: ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ଆନନ୍ଦ ମେଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତକାର ନଦୀମ ଶ୍ରବଣ। କଥାଚିତ୍ରଟି ହେଲା ଦିଲ୍ ହେ ତୁମ୍ହାରା।

କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣନ୍ତୁ। କଥାଚିତ୍ର ତେରେ ନାମ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ରଚନା, ସଙ୍ଗୀତ ହିମେଶ ରେଶମିଆ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣନ୍ତୁ ଷାଠିଏ ପରେ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଅର୍ଜୁନ କିଷାନଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍କ।

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣିଲେ ଷାଠିଏ ପରେ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଅର୍ଜୁନ କିଷାନଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା କରିଥିଲେ ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ହାକିମ ବାବୁ, ଅନୁରାଧାଙ୍କ କଣ୍ଠରେ ଦେବଦାସ ଛୋଟରାୟଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ସରୋଜ ପଟ୍ଟନାୟକ।

ଏଥର ତପଇ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ, ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ତାଙ୍କ ନିଜସ୍ୱ ସଙ୍ଗୀତ ପରିଚାଳନାରୁ। ଗୀତ ରଚନା ବିନୋଦିନୀ ଦେବୀ।

ପରବର୍ତ୍ତୀ ଗୀତ କଥାଚିତ୍ର ଅଭିଳାଷ କଣ୍ଠଶିଳ୍ପୀ ଆରତୀ ମୁଖାର୍ଜୀ ଗୀତ ରଚନା ସଂଗ୍ରାମ ମହାନ୍ତି ସଙ୍ଗୀତ ସରୋଜ ପଟ୍ଟନାୟକ।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। ଏଥର ଜଗାବଳିଆ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଦେବାଶିଷ ଏବଂ ସ୍ୱରୂପ। ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ଶାନ୍ତନୁ ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ରୁଦ୍ର କଥାଚିତ୍ରର ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ଅମ୍ରିତା ପଣ୍ଡା। ନିଜାମଙ୍କ ରଚନାରୁ ସଙ୍କେତ ଦେଇଛନ୍ତି ଅଭିଜିତ ମଜୁମଦାର।

0: ପ୍ରଚାର କରୁ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସାଂସ୍କୃତିକ ଦୃଷ୍ଟିକୋଣ ସମୃଦ୍ଧ ଆୟ ଜନଜାତି ସମ୍ପ୍ରଦାୟ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯୁକ୍ତରାଷ୍ଟ୍ର ଆମେରିକାକେ ପାର କରିକିରି ଭାରତ ହେଲା ପୃଥିବୀର 2 ନମ୍ବର ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବ୍ୟ ନଗରନୁ ନିଆଁ ଲାଗିକରି ଗଲା 21 ଜଣଙ୍କର ଜୀବନ। କର୍ଣ୍ଣାଟକର 25 ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ପୁରୀନ ଆଷ୍ଟନମୁଲ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର 2 ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ଆରାବଲି ପର୍ବତର ପରିଭାଷା ଆର୍ ସୀମା ବାବଦେ କେନ୍ଦ୍ର ସରକାର ଦେଇଥିବା ରିପୋର୍ଟକେ ସମୀକ୍ଷା କରିବାର ଲାଗି ଗୋଟିଏ ଉଚ୍ଚା ଦର୍ଜାର ବିଶେଷଜ୍ଞ କମିଟି ଗଠନ କଲେ ସୁପ୍ରିମକୋର୍ଟ। ପାଖାପାଖି 40,000 ଛାତ୍ରଛାତ୍ରୀ ଉତ୍ତର ଖାତାର ଫେରଘା ମୂଲ୍ୟାୟନ ଲାଗି କରିଛନ୍ ଆବେଦନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ସୂଚନା ସାରା ପୃଥିବୀରେ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଆଜି ଦିଆଯିବା ଜାତୀୟ ପଞ୍ଚାୟତ ପୁରସ୍କାର। ଭୁବନେଶ୍ୱରର ସ୍ଥାପନା ହେବା ପହିଲା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ବିଭାଗୀୟ ସଚିବ କଲେ ସମୀକ୍ଷା। ଏମ୍ଏସ୍ଏମ୍ଇ ମାନଙ୍କ ଲାଗି ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ECLGS 5 ବିଷୟ କଟକନ ହୋଇଯାଇଛି ଗୋଟିଏ ସଚେତନତା କାର୍ଯ୍ୟକ୍ରମ। ଜ୍ୟେଷ୍ଠ ମୌଲମାସ ତୃତୀୟା ତିଥି ଆଜି ପୁରୀ ଶ୍ରୀମନ୍ଦିର ହେବା ମହାପୁରୁମାନଙ୍କର ବନକ ଲାଗି ନୀତି। 4 ଘଣ୍ଟା ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। 33 ଦିନେ 30,000 ପାର କଲା କୈଳାସ ଓମ୍ ପର୍ବତ ଯାତ୍ରା ଲାଗି ଭିତର ଲାଇନ୍ ପରମିଟ୍ ସଂଖ୍ୟା। ଖରା ଛୁଟି ଆଘନୁ ପିଲାକର ପାଖକେ ପହଞ୍ଚିବା ବହି ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ସୂଚନା। ନୂଆପଡ଼ା ଜିଲ୍ଲାର ସାଲହା ଗ୍ରାମ ପଞ୍ଚାୟତ ହୋଇଯାଇଛି ଆଇନ ସଚେତନତା ଶିବିର। ଝାରସୁଡ଼ାନ ହୋଇଯାଇଛି ପେଞ୍ଚକ ସିଲାଟର ରେଫରି ଜୋରି ଆର୍ କୋଚ୍ମାନଙ୍କର ସେମିନାର। ଶିଶୁ ବିବାହ ନିରାକରଣ ଆର୍ କିଶୋର କିଶୋରୀ ସଶକ୍ତିକରଣ ଲାଗି 2024-2029 ଲାଗି ବନାଯାଇଥିବା ଜିଲ୍ଲା କୌଶଳଗତ କାର୍ଯ୍ୟ ଯୋଜନା ଉପରେ ଝାରସୁଡ଼ାନ ହୋଇଯାଇଛି ଗୋଟିଏ ଅଭିମୁଖୀକରଣ କାର୍ଯ୍ୟକ୍ରମ। ଝାରସୁଡ଼ାନ ଉଦ୍ଘାଟିତ ହେଲା ସୁଭଦ୍ରା ଶକ୍ତି କାଫେ। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପ୍ରାୟ ସବୁ ଜିଲ୍ଲାକେ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଏଛନିର୍ ମୁଖ୍ୟ ଖବର ନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

ଶୁଣିନୁ କି ବାବା? ଅବେ ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହେଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

0: हेलो
1: नमस्कार।
0: नमस्कार, आकाशवाणी संबलपुर। हेलो अनुरोध कार्यक्रम किए कहुतले? ଆଜ୍ଞା ଆଜ୍ଞା ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ କାର୍ଯ୍ୟ। ନମସ୍କାର ନମସ୍କାର। ଖରାର ପ୍ରକୋପ ଟିକେ କମିଛି ମ୍ୟାଡ଼ାମ, ଆମର ଖରାର ପ୍ରକୋପ ଟିକେ କମିଛି, ଗଲା 4-5 ଦିନ ହେଲା। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବେ ଆଜ୍ଞା। ଆଉ ଆଜ୍ଞା, ଆଜି କୋଉ ଗୀତ ଶୁଣିବେ? ବହୁତ ବଢିଆ ମେସେଜ ଆପଣ ଦେଇଛନ୍ତି ସମାଜକୁ, ବହୁତ ବହୁତ ଧନ୍ୟବାଦ। ଆଚ୍ଛା ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା ଲାଗି ମ୍ୟାଡ଼ାମ। ଆଉ
1: ଆପଣଙ୍କୁ ଭଲ ଲାଗିଲା କଥା ହେଇକି, ଥ୍ୟାଙ୍କ ୟୁ ସାର୍,
0: ବହୁତ
1: ରହିଲି ସାର୍,
0: ଆଜ୍ଞା
1: ନମସ୍କାର
0: ନମସ୍କାର ନମସ୍କାର।

0: ହ୍ୟାଲୋ, ହଁ ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଲାରିପାଲିରୁ ସୁରଭି ମ୍ୟାଡ଼ାମ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆଉ କେନ୍ତା ଅଛନ୍ ଆଜ୍ଞା? ଠିକ୍ ଅଛନ୍? ଆଉ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସବୁ? କେନ୍ଟା ବେଶୀ ଭଲ ଲାଗୁଛେ? ନାଇଁ ଆଜି ପହିଲା ଲାଗିଛେ ବୋଲୁନ୍ ନାଇଁ, ଆଜି ଆପଣ ତାମାନେ ଆମର ପୁରୁଣା ଲିସନର୍ ଆନ୍ କିନ୍ତୁ ନୂଆ କଲର୍ ଆନ୍ ବୋଲୁନ୍। ବହୁତ ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ। ଆଶା କରମୁ ଆଗକେ ବି ଆପଣଙ୍କର କଲ୍ ଲାଗୁ, ଆପଣ ରେଗୁଲାର ବେସିସ୍ରେ କଥା ହଉନ୍। ଆଉ ପହିଲା କହିଦଉନ୍ ଆଜି କେନ୍ ଗୀତ ଶୁଣବେ ଆଜ୍ଞା? ଆଜି ଓଡ଼ିଆ କଥା ଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ କାହା ଛବି ନାଇଁ, ଠିକ୍ ଅଛେ। କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର କାହା ଛବି ଗୀତ ଆପଣଙ୍କୁ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଆପଣଙ୍କର ପରିବାର ବିଷୟରେ କିଛି।
1: ଆଜ୍ଞା, ଆମ ପରିବାରରେ ତ ମା ବାପା ଅଛନ୍,
0: ଆଜ୍ଞା
1: ସମସ୍ତେ ଭଲ ଅଛନ୍ ଏବେ ଭଗବାନଙ୍କ ଦୟାରୁ।
0: ଆଜ୍ଞା, ଆପଣଙ୍କର ପାଗ କେନ୍ତା ଅଛି ବରଗଡ଼ରେ?
1: ପାଗ ବୋଲେ ହେନ୍ତା ବାଦଲିଆ ପାଗ ଟିକେ ଅଛେ,
0: ବାଦଲିଆ ପାଗ ଅଛି ନାଇଁ?
1: ବାକି ଟାଇମ ମାନେ ବହୁତ ଖରା ଲାଗୁଛି, ଏକ ଦୁଇ ବେଳେ
0: ଦୁଇ ପହରିଆ ଟିକେ ଖରା ରହୁଛେ ନାଇଁ କେ? ଠିକ୍ ଠିକ୍ ଅଛେ ଆଜ୍ଞା। ଆପଣ ଆଜି ଆମକୁ ଫାର୍ଷ୍ଟ ଟାଇମ୍ ଲାଗି କଲ୍ କରି ଆପଣଙ୍କ ସାଙ୍ଗେ କଥା ଲାଗିକରି ଭଲ ଲାଗ୍ଲା। ଆପଣ ପସନ୍ଦ କରିଛନ୍ କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର ଗୀତ ଶୁଣିବାର୍ ଲାଗି, ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣିନୁ।
1: ଠିକ୍ ଅଛି, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କିଏ କହୁଥିଲେ ଆଜ୍ଞା? ନମସ୍କାର।
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ।
0: ନୀଳାଞ୍ଚଳ ବାବୁ, ଜିଲ୍ଲା ବଲାଙ୍ଗୀରରୁ
1: ହଁ,
0: ଆପଣଙ୍କୁ
1: ସେଇଟା
0: ବହୁତ ବହୁତ ସ୍ୱାଗତ ଆପଣ ଆମର କାର୍ଯ୍ୟକ୍ରମକେ।
1: ଯାହା ବି ସାର୍, ମୋତେ ଖୁସି ଲାଗିଲା ଯେ ବର୍ତ୍ତମାନ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଯୋଉଠି ଆମେ କାର୍ଯ୍ୟକ୍ରମ ହାଲୋ ଅନ୍ର ପ୍ରଚାର କଲା 2024-25 ମସିହାରେ ଟ୍ରାଏ କରିଥିଲି, କିନ୍ତୁ 2.5 ବର୍ଷ ପରେ କି 1.5 ବର୍ଷ କଲ୍ଟା ଲାଗିଲା, ସେଥିପାଇଁ ଆଜିକା ବହୁତ ଖୁସି ଲାଗିଲା।
0: ଯାହା ବି ହଉ, ଆଜି ଆପଣଙ୍କର କଲ୍ ଲାଗିଯାଇଛେ, ଆମେ ବି ବହୁତ ଖୁସି ଆମର ସାଙ୍ଗେ ଗୋଟେ ନୂଆ କଲର୍ଟେ ଯୋଡ଼ି ହେଲେ। ଆଉ କହୁନ
1: ଆକାଶବାଣୀ
0: ଆଜ୍ଞା।
1: ସମ୍ବଲପୁର କେନ୍ଦ୍ର କିନ୍ତୁ ମୁଁ ହଉଛି ପୁରୁଣା ଶ୍ରୋତା, କିନ୍ତୁ
0: ଆଜ୍ଞା
1: କଲର୍ ହିସାବରେ ଆଜି ଏଇଟା ହଉଛି ଲାଇଭ ଫଲୋଇଂ ମାଧ୍ୟମରେ ଏଇଟା ହଉଛି ମୋର ପ୍ରଥମ
0: ଆଜ୍ଞା
1: କଲର୍।
0: ଆଜ୍ଞା ଆଜ୍ଞା ଆପଣ ପୁରୁଣା ଶ୍ରୋତା କିନ୍ତୁ ନୂଆ କଲର୍ ନାଇଁ? ତ ଆଜି ଆପଣ ଜାଣିଥିବେ, ଆଜି ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ। କେନ୍ ଗୀତ ଶୁଣିବେ ଆଜ୍ଞା?
1: ଗୋଟେ ନାଁରେ ନା ଗୋଟେ ଗୀତଟେ ଅଛି, ହିମାଂଶ ସାହୁ ଗାଇଛନ୍, ସେ ଗୀତଟି ପ୍ଲେ କରିଦେବେ।
0: ନାରେ ନାରେ ନାଇଁ, ଏଇଟା ଗୋଟେ କଥାଚିତ୍ର, ଗୋଟେ ଶୁଆ ଗୋଟେ ଶାରୀ।
1: ହଁ,
0: ହଁ
1: ଗୋଟେ ଏଇଟା
0: ଆଜ୍ଞା
1: ହଉଛି ହିମାଂଶ ସାଗର, ବହୁତ ବି ତାଙ୍କର ପ୍ରିୟ ଗୀତ, ଯୋଉଟା ଆମେ
0: ଆଜ୍ଞା
1: ଆର ପରକୁ ଚାଲୁ କରି ତାଙ୍କର ଭାବ ବିହେଭିୟର, ଏଇଟା ହଉଛି ପୂର୍ଣ୍ଣ ଗୀତ, ଏଇଟା
0: ଆଜ୍ଞା
1: ବହୁତ ଖୁସି ଲାଗେ, ସେଥିରେ ବି ଗୀତ ପୁରା ଆରାମରେ ବାଜିବ।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ଏଇ ଗୀତଟା ଶୁଣେଇ ଦେମା। ଆଉ କହୁନ ଆପଣଙ୍କର ଗାଁର ହାଲଚାଲ, ଆପଣଙ୍କର ପରିବାର ହାଲଚାଲ।
1: ପରିବାର ମା ଅଛନ୍ତି, ବାପା ଅଛନ୍ତି, ଭାଇ ଗୋଟେ, ଭଉଣୀ ଗୋଟେ, ଆମେ ସର୍ବମୋ 5 ଜଣ ଅଛୁ।
0: ଆଜ୍ଞା
1: ଆର ଗାଁରେ ହାଲଚାଲ ବୋଲେ ଗାଁରେ ତ ସବୁ ହାଲଚାଲ ଭଲ ଚାଲିଛି, ଏହା ଟିକେ ତାପମାତ୍ରା କମିଛି, ତାପମାତ୍ରା କମିବା ସହିତ ଯେନ୍ ମାନେ ଧାନ ଚାଷ କରିବେ ସମସ୍ତେ ଡାକି ଅଛନ୍, ଯାହା ଲାଗି କାଣା ବର୍ତ୍ତମାନ କି ଧାନ ଉଡ଼ିବା ଲାଗି ପ୍ରସ୍ତୁତି ଚାଲିଛି, କିଏ ଅଛନ୍ ଧାନ ଏଇଟା କାଣା ବର୍ତ୍ତମାନ କି ଅଛି, ଅନେକ ଲୋକ ତା ଲୋକ କାମ ଧାମ ଚାଲିଛନ୍, ଆଉ ଜଣେ ବର୍ତ୍ତମାନ ଟୁଲ ବତା କଥା ଟୁଲ ବତା କରୁଛି, ଜଣେ ଅନେକ ବର୍ତ୍ତମାନ କାମ ଧାମ ଠିକ ଚାଲିଛି, ଯାହା ଚାଲବାର କଥା। ଆର ବିଶେଷ ଖୁସି ଲାଗିଲା ବୋଲେ ଏଇଟା ଆମର ପ୍ରଥମ କଲେ ଜାଣିକିରି ବହୁତ ଖୁସି ଲାଗିଲା।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କର ପହିଲା କଲ୍ ଲାଗିଯାଇଛି, ଆପଣ ବହୁତ ଖୁସି ଅଛନ୍, ଆମେ ବି ବହୁତ ଖୁସି। ଆଶା କରମୁ ଆପଣଙ୍କର କଲ୍ ସବୁବେଳେ ଲାଗୁ ଆମର ସାଙ୍ଗେ, ଆପଣ ସବୁବେଳେ କଥା ହୁଅନ୍। ଆପଣଙ୍କର ସାଙ୍ଗେ କଥା ଲାଗିକି ବହୁତ ଭଲ ଲାଗିଲା, ଆପଣ ପସନ୍ଦ କରିଛନ୍ କଥାଚିତ୍ର।
1: ତାପରେ ଯେତେ ବି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମୋର ମେସେଜଟେ ଶୁଣୁଛନ୍ତି, ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଏବଂ ଅଲ୍ ଆର୍ ଜେ ଅଲ୍ ଇସ୍ରୋଙ୍କ ପ୍ରଶାଲିକିରେ ମୋର ଭେତ ଡେଡିକେଟ୍।
0: ଠିକ୍ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ କିଏ କହୁଥିଲେ ଆଜ୍ଞା? ନମସ୍କାର, ଆପଣଙ୍କର ପରିଚୟ ଦେବେ। ସାହୁ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକେ। ଆଉ କେନ୍ତା ଅଛନ୍? ଆଜ୍ଞା ଆଜ୍ଞା, ଆଉ ଆଗରୁ କେବେ ଫୋନ୍ କରିଥିଲେ ଆଜ୍ଞା? ଆଚ୍ଛା, ମୋର ସାଙ୍ଗେ ଇଏ ପହିଲା କଥା ଲାଗୁଛନ୍ ନାଇଁ? ଆଚ୍ଛା ଠିକ୍ ଅଛେ। ଆଉ ଆଜି ଆପଣ ଜାଣିଥିବେ ଓଡ଼ିଆ କଥାଚିତ୍ର ଅନୁରୋଧ କାର୍ଯ୍ୟକ୍ରମ, ହଁ ବୋଲେ ଆଜି କେନ୍କି ତ ଶୁଣ୍ବେ? କଥାଚିତ୍ର ବେବିର ଗୀତ ଶୁଣ୍ବେ ନାଇଁ? ଠିକ୍ ଅଛେ, ଆପଣଙ୍କୁ ଶୁଣେଇ ଦେମା। ଆଉ କହୁନ୍ ଆଜ୍ଞା, ଆପଣଙ୍କର ଗାଁର ହାଲଚାଲ। ଖରାର ପ୍ରକୋପ ଟିକେ କମିଛେ ସବୁଆଡ଼େ, ବର୍ଷା ଟିକେ ଟିକେ ସବୁଆଡ଼େ ହେଇଛେ। ଠିକ୍ ଅଛେ ଆଜ୍ଞା, ସବୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
1: ସ୍ପେଶାଲ ତାର ନାହିଁ ଗୀତଟା ଡେଡିକେଟ୍ ଆଜ୍ଞା,
0: ଠିକ୍ ଅଛେ, ବହୁତ ବଢ଼ିଆ,
1: ସମ୍ବଲପୁର ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ କରିଦେବେ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ପସନ୍ଦ କରିଛନ୍ କଥାଚିତ୍ର ବେବିର ଗୀତ ଶୁଣିବାର ଲାଗି। ଆପଣଙ୍କର ସାଥୀମାନଙ୍କର ସାଙ୍ଗେ ମନ ପସନ୍ଦର ଗୀତଟା ଶୁଣିନୁ।
1: ଧନ୍ୟବାଦ ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର।

0: ଏଥିର୍ ହିସାବେ ଆମେ ଆମେ ମାନେ ବି ଅପଗ୍ରେଡ଼୍ ହଉଛୁ, କିଛି କିଛି ନୂଆ ନୂଆ ଜିନିଷ ଚାଲିଛେ ଆଉ। ତ
1: ଆଜ୍ଞା ଟିକେ ବେଶୀ ଟିକେ କହିନମା ଆମର ମହେଶ୍ୱର ସିଂ ମହଲି ଆନନ୍ଦ ମେହେର ଉମା ମୁଡ଼ା ଦେବରାଜ ମେହେର ଚୈତନ୍ୟ ପଟେଲ ସୁବନ ସାହୁ ଦାଦନ ମେହେର ଜୟଗୋପାଳ ରଘୁନାଥ ସାହୁ ସୁରାମ ସାହୁ ପୁଷ୍ପାଞ୍ଜଳି କୁମାରୀ ପ୍ରଶାନ୍ତ କୁମାରୀ ବିରାଜ ମେହେର ସତ୍ୟଭାମା ମେହେର ଲାଗୁ ପାତ୍ର କରମସାନୀ ସାହୁ ରବି ରଞ୍ଜନ ମିଣ୍ଡଲି ଲକ୍ଷ୍ମୀନାରାୟଣ ପାତ ସ୍ୱର୍ଣ୍ଣପ୍ରଭା କର ଉପେନ୍ଦ୍ର ସୁନା ଚନ୍ଦନ ପଞ୍ଜିଆ ସେବାରାମ ମେହେର ମୁରଲି ମେହେର ଦେବରାଜ ମେହେର ଜିଲ୍ମିଣ୍ଡା ଯଶବନ୍ତ ପାଇ ମୁରଲି ମେହେର ଆଉ ହରେଶ କରୁଆ ଆପଣ ମୁଇଁ ସଭେ ଆଜ୍ଞା ସ୍ମୃତି ଏକ ଉପାଦନ ଗୀତଟା ଶୁଣମା।
0: ଠିକ୍ ଅଛେ ମେହେର ଆଜ୍ଞା, ଆପଣ ପସନ୍ଦ କରିଛନ୍ କଥାଚିତ୍ର ଚକା ଭୁଁରିର ଗୀତ ଶୁଣବାର୍ ଲାଗି, ଆପଣଙ୍କର ସାଥିମାନଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଗୀତଟା ଆପଣ ଶୁଣିନୁ। କଲ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ।
1: ଜୟ ସୀତାରାମ ଆଜ୍ଞା, ଜୟ ସୀତାରାମ,
0: ଜୟ ସୀତାରାମ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ଅଭିଷେକ ମିଶ୍ର, ବୈଷୟିକ ସହାୟତା କୁନାଲ ମହାପାତ୍ର ଓ ସୁଜୟ କୁମାର ପ୍ରାମାଣିକ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ବୈରାଗୀ ବାଗ ଓ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀର ବିଶେଷ କାର୍ଯ୍ୟକ୍ରମ ସଙ୍କଳ୍ପରେ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ବିଷ୍ଣୁପ୍ରିୟା ବାରିକ। ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷତ୍ୱ ରହିଥାଏ, ତାହେଲେ ଆସନ୍ତୁ ଜାଣିବା ଆଜିର ବିଶେଷତ୍ୱ ଇତିହାସ ପୃଷ୍ଠାରୁ। ଆଜିଭଳି ଦିନରେ ଅର୍ଥାତ 3 ଜୁନ୍ 1844 ହିନ୍ଦୀ ସାହିତ୍ୟକାର ବାଳକୃଷ୍ଣ ଭଟ୍ଟଙ୍କ ଜନ୍ମ ହୋଇଥିଲା। ପଣ୍ଡିତ ବାଳକୃଷ୍ଣ ଭଟ୍ଟ ଜଣେ ସଫଳ ପତ୍ରିକାର, ନାଟ୍ୟକାର ଓ ନିବନ୍ଧକାର ଭାବରେ ପରିଚିତ ଥିଲେ। ସାହିତ୍ୟ ସୁନାମ ନୂତନ ବ୍ରହ୍ମଚାରୀ, ଚନ୍ଦ୍ରସେନ, ରେଲକା ଟିକେଟ୍ ଆଦି ତାଙ୍କ ପ୍ରମୁଖ ରଚନା ଅଟେ। 3 ଜୁନ୍ 1915 ବ୍ରିଟିଶ ସରକାର ରବୀନ୍ଦ୍ରନାଥ ଟାଗୋରଙ୍କୁ ନାଇଟ୍ ଉପାଧି ଦେଇଥିଲେ। 3 ଜୁନ୍ 1947 ଭାରତର ଶେଷ ଭାଇସରୟ ମାଉଣ୍ଟବେଟନ୍ ଭାରତକୁ ବିଭାଜନ କରିବାର ଘୋଷଣା କରିଥିଲେ। ଆଉ ମଧ୍ୟ 3 ଜୁନ୍ 1984 ଭାରତ ସରକାରଙ୍କ ଆଦେଶରୁ ସ୍ୱର୍ଣ୍ଣ ମନ୍ଦିର ପରିସରକୁ ଘେରାଉ କରି ଅପରେସନ୍ ବ୍ଲୁ ଷ୍ଟାର ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ସମଗ୍ର ପଞ୍ଜାବରେ କର୍ଫ୍ୟୁ ଜାରି କରାଯାଇଥିଲା। ଏହି ଅଭିଯାନର ଲକ୍ଷ୍ୟ ଥିଲା ସ୍ୱର୍ଣ୍ଣ ମନ୍ଦିର ପରିସରରେ ଥିବା ଉଗ୍ରବାଦୀମାନଙ୍କୁ ମନ୍ଦିରରୁ ବହିଷ୍କୃତ କରିବା। ଶ୍ରୋତାବନ୍ଧୁ, ଏହା ଥିଲା ଇତିହାସ ପୃଷ୍ଠାରେ ଘଟିଯାଇଥିବା କେତେକ ସ୍ମରଣୀୟ ଘଟଣା, ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ଶ୍ରୋତାବନ୍ଧୁ, ସବୁଜ ପୃଥିବୀର ଡାକ ମଧୁର, ପରିବେଶ ପାଇଁ ଅମୂଲ୍ୟ ଉପହାର, ଇନ୍ଧନ ବିନା ଚାଲେ ନିରନ୍ତର, ପ୍ରକୃତିର ସେ ଅଟେ ଆଦର, ନାହିଁ ତା'ର ଧୂଆଁ ନାହିଁ କର୍କଶ ଶବ୍ଦ, ଦୁଇଟି ଚକ ଗୋଟିଏ ହ୍ୟାଣ୍ଡେଲ, ଏହା ତା'ର ପରିଚୟ। ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନେ ଜାଣିସାରିଥିବେ ମୁଁ କାହା ସମ୍ପର୍କରେ କହିବାକୁ ଯାଉଛି। ତଥାପି ମୁଁ କହି ରଖୁଛି, ଆଜି ହେଉଛି ବିଶ୍ୱ ସାଇକେଲ ଦିବସ, ଯିଏକି ଆମ ଛୋଟବେଳର ପ୍ରିୟ ସାଥୀ। ତାହେଲେ ଆସନ୍ତୁ ଏହି ସାଇକେଲ ସମ୍ପର୍କରେ ଅଧିକ ଆଲୋଚନା କରିବା। ଶ୍ରୋତାବନ୍ଧୁ, ସାଇକେଲ କେବଳ ଏକ ଯାନ ନୁହେଁ, ଏହା ହେଉଛି ସ୍ୱାଧୀନତାର ପ୍ରଥମ ଅନୁଭବ। ଆମ ମଧ୍ୟରୁ ଅନେକଙ୍କ ପାଇଁ ଜୀବନର ପ୍ରଥମ ଯାତ୍ରା ଆରମ୍ଭ ହୋଇଥାଏ ଏହି ସାଇକେଲରୁ। ଛୋଟବେଳେ ସାଇକେଲ ଚଳାଇବା ସମୟରେ ପଡ଼ିବା, ପୁଣି ଉଠିବା ଓ ସନ୍ତୁଳନ ରକ୍ଷା କରିବା ଏବଂ ଆଗକୁ ବଢ଼ିବା, ଏହାସବୁ କେବଳ ସାଇକେଲ ଚଳାଇବାର ଶିକ୍ଷା ନୁହେଁ, ଏହାସବୁ ଜୀବନର ମଧ୍ୟ ଶିକ୍ଷା, ଯାହା ଆମକୁ ସାଇକେଲରୁ ମିଳିଥାଏ। ଆଜିର ବ୍ୟସ୍ତ ଦୁନିଆରେ ପ୍ରଦୂଷଣ ବଢ଼ୁଛି, ଇନ୍ଧନର ଅଭାବ ଦେଖାଦେଉଛି, ବିଭିନ୍ନ ଜୀବନଶୈଳୀ ଜନିତ ରୋଗ ଦେଖାଦେଉଛି, ଠିକ୍ ଏହି ସମୟରେ ସାଇକେଲ ଏକ ଆଶାର ଆଲୋକ ହୋଇ ଆମ ସାମ୍ନାରେ ଉଭା ହୋଇଛି। ହଁ ଶ୍ରୋତା ବନ୍ଧୁ, ସାଇକେଲ କେବଳ ଆମର ଅତୀତର ସ୍ମୃତି ନୁହେଁ, ଏହା ଆମମାନଙ୍କ ପାଇଁ ବର୍ତ୍ତମାନର ଏକ ଲାଭକାରୀ ଯାନ ମଧ୍ୟ। ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହେ, ହୃଦୟ ଶକ୍ତିଶାଳୀ ହୁଏ, ମାଂସପେଶୀ ସକ୍ରିୟ ରହେ ଏବଂ ମାନସିକ ଚାପ ହ୍ରାସ ପାଏ। ବିଶେଷଜ୍ଞମାନେ କୁହନ୍ତି ପ୍ରତିଦିନ କିଛି ସମୟ ସାଇକେଲ ଚଳାଇବା ଶରୀର ଓ ମନ ଉଭୟ ପାଇଁ ଉପକାରୀ। ସାଇକେଲ ପରିବେଶର ମଧ୍ୟ ଏକ ପ୍ରକୃତ ବନ୍ଧୁ, ଏହା କୌଣସି କାର୍ବନ ନିର୍ଗମ କରେ ନାହିଁ, ତେଣୁ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏହାର ଭୂମିକା ଅତୁଳନୀୟ। ଶ୍ରୋତା ବନ୍ଧୁ, ଥରେ ଭାବି ଦେଖନ୍ତୁ, ଯଦି ପ୍ରତ୍ୟେକ ଲୋକ ସପ୍ତାହରେ ଗୋଟିଏ ଦିନ ମଧ୍ୟ ସାଇକେଲ ବ୍ୟବହାର କରନ୍ତି, ତେବେ କେତେ ପରିମାଣରେ ଇନ୍ଧନ ସଞ୍ଚୟ ହେବ ଏବଂ କେତେକ ପରିମାଣରେ ବାୟୁ ପ୍ରଦୂଷଣ ମଧ୍ୟ କମିଯିବ। ସେଥିପାଇଁ ଆନ୍ତର୍ଜାତୀୟ ସଂଘ 2018 ଜୁନ୍ 3 ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଥିଲା। ଏହି ଦିନର ଉଦ୍ଦେଶ୍ୟ ହେଉଛି ସାଇକେଲର ଉପଯୋଗିତା ବିଷୟରେ ଲୋକମାନଙ୍କୁ ସଚେତନ କରିବା। ଶ୍ରୋତାବନ୍ଧୁ, ଆଜିର ଯୁବପିଢ଼ି ହେଉଛି ଆସନ୍ତାକାଲିର ଭବିଷ୍ୟତ। ଆମ ଯୁବପିଢ଼ି ହାତରେ ରହିଛି ଏକ ସୁସ୍ଥ, ସବୁଜ ଓ ସ୍ୱଚ୍ଛ ପୃଥିବୀ ଗଢ଼ିବାର ଦାୟିତ୍ୱ। ସାଇକେଲ କେବଳ ଆମର ସ୍ୱାସ୍ଥ୍ୟକୁ ନୁହେଁ, ବରଂ ପରିବେଶକୁ ମଧ୍ୟ ସୁରକ୍ଷା କରେ। ଏହା ସହିତ ସାଇକେଲ ଚଳାଇବାରେ ଯେପରି ସନ୍ତୁଳନ ଦରକାର, ସେହିପରି ଜୀବନରେ ମଧ୍ୟ ସନ୍ତୁଳନ ରଖିବା ଆବଶ୍ୟକ। ସଫଳତା, ବିଫଳତା, ସୁଖ, ଦୁଃଖ, ଆଶା ଓ ନିରାଶା ମଧ୍ୟରେ ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ିବା ହିଁ ଜୀବନର ସଫଳତା। ଏହା ସହିତ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାଇକେଲ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଭରସା ଅଟେ। ଛାତ୍ରଛାତ୍ରୀ, କୃଷକ, ଶ୍ରମିକ ଆଦି ସମସ୍ତଙ୍କ ଜୀବନ ସହ ଜଡ଼ିତ ଏହି ସାଧାରଣ ସାଇକେଲ। ତାହେଲେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ସଂକଳ୍ପ ନେବା, ବିଶ୍ୱ ସାଇକେଲ ଦିବସ ଅବସରରେ ସୁସ୍ଥ ଶରୀର ପାଇଁ, ସବୁଜ ପରିବେଶ ପାଇଁ ଏବଂ ନିରାପଦ ଭବିଷ୍ୟତ ପାଇଁ ସାଇକେଲକୁ ଆପଣେଇବା।
ଶ୍ରୋତାବନ୍ଧ, ଏହା ଥିଲା ବିଶ୍ୱ ସାଇକେଲ ଦିବସ ସମ୍ପର୍କିତ ଏକ ଆଲୋଚନା। ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ତାହେଲେ ଆସନ୍ତୁ ଆପଣଙ୍କର ମନୋରଞ୍ଜନ ପାଇଁ ଗୀତଟିଏ ଶୁଣିବା। କଥାଚିତ୍ର ୟେସ୍ ବସ୍, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଓ ଅଭିଜିତ, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା କରିଛନ୍ତି ଜାଭେ ଅଖ୍ତର।

0: ଆସୁଛନ୍ତି ସେ କଥାରେ ନା କେବଳ ଆପଣ ଆପଣ ମନ ଖୁସି ପାଇଁ ହିଁ ସାଇକେଲ ଚଲାନ୍ତି?
1: ନାଇଁ ନାଇଁ, ସେଟା ପ୍ରଧାନମନ୍ତ୍ରୀ ତ ବହୁତ ସୁନ୍ଦର ବାର୍ତ୍ତାଟେ ସେଟା ଦେଇଛନ୍, ସେଟା ସମସ୍ତଙ୍କର ଲାଗି। ଆଉ ସନ୍ଡେ ବୋଲି ନାଇଁ, ମୁଇଁ ତ ସବୁଦିନ ଏନ୍ତା ସାଇକେଲିଂ କରୁଛେ। ଆଉ ଯେନ୍ ମାନେ ରେଗୁଲାରଲି ବି ନାଇଁ କରବାର ସାଇକେଲିଂ, ସନ୍ଡେ ବି ତାଙ୍କର ଲାଗି ଠିକ୍ ହେ, ବହୁତ ବଢ଼ିଆ କଥା ହେ, ଖୁସିର କଥା ହେ।
0: ଆମ ସହିତ ଥିଲେ ମହେନ୍ଦ୍ର ଭଗର୍ତ୍ତୀ, ଯେ କି ସାଇକେଲ ଚଲାଇ ସମ୍ବଲପୁରରୁ ନେପାଳ ଏବଂ ଭୁଟାନ ଭଳି ଦୂର ଦେଶକୁ ଯାଇଛନ୍ତି। ଏବେ ସେ ମିଆଁମାର ଆଡକୁ ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମେ ଆଶା କରୁଛୁ, ଆମେ ମା ସମଲେଇଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରୁଛୁ ଯେ ମହେନ୍ଦ୍ର ତାଙ୍କର ଲକ୍ଷ୍ୟ ପୂରଣ କରନ୍ତୁ, ତାଙ୍କ ସ୍ୱପ୍ନ ସାଧନ କରନ୍ତୁ ଏବଂ ପ୍ରତିବର୍ଷ ଆମକୁ ତାଙ୍କର ଏହିସବୁ ଯାତ୍ରା ମାଧ୍ୟମରେ ଚମତ୍କୃତ କରାନ୍ତୁ। ବହୁତ ବହୁତ ଧନ୍ୟବାଦ, ଆପଣ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଆସିଥିଲେ। ନମସ୍କାର।
1: ନମସ୍କାର, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ମୋତେ ଏ ଜାଗାକେ ନିମନ୍ତ୍ରଣ କରିଥିବାର ଲାଗି।
2: ଶ୍ରୋତାବନ୍ଧୁ, ସାକ୍ଷାତକାରଟି ତ ଶୁଣିଲେ, ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ତାହେଲେ ଆସନ୍ତୁ ବର୍ତ୍ତମାନ ଆଉ ଗୋଟିଏ ଗୀତ ଶୁଣିବା। କଥାଚିତ୍ର ଚୋରି ଚୋରି, କଣ୍ଠଶିଳ୍ପୀ ମନ୍ନନ ଦେ ଓ ଲତା ମଙ୍ଗେସ୍କର, ସଙ୍ଗୀତ ଶଙ୍କର ଜେ କିଶନ, ଗୀତ ରଚନା କରିଛନ୍ତି ହସରତ ଜେପୁରୀ।

ଏଇଠି ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ। ଆକାଶବାଣୀ ସମ୍ବଲପୁର, ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଜି ସନ୍ଧ୍ୟା 6:10ରେ ଓଡ଼ିଆ ଲଘୁ ସଙ୍ଗୀତ ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକରୁ ସନ୍ଧ୍ୟା 6:30ରେ ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30ରେ ଏଥିରେ ଚାଷୀଙ୍କ ସହ ସାକ୍ଷାତକାର ଏ କ୍ରମରେ ଲୁଟନ ସାହୁଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02ରେ ସମ୍ବଲପୁର ଗୀତ କଣ୍ଠଶିଳ୍ପୀ ଗୀତାଞ୍ଜଳି ପଢ଼ ଓ ବାସୁଦେବ ମହାପାତ୍ର ଭକ୍ତି ସଙ୍ଗୀତ ରାତି 8:15ରେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଭଜନ ସୋପୋରି। ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15ରେ। ରାତି 9:30ରେ ପ୍ରସାର କରିବ ନାଟକ ସ୍ୱର୍ଗରେ କ୍ଷମତା ଲଢ଼େଇ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ନିଶିତ ନାୟକ। ଓଡ଼ିଆ ଲଘୁ ସଙ୍ଗୀତ ରାତି 10:30ରେ। ଇଏ ଥିଲା ଚଳିତ ଅଧିବେଶନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ। ଏଥର ଶୁଣନ୍ତୁ ଆଗାମୀକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ।

କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ଗୀତଟି ଗାଇଛନ୍ତି ମାନସୀ ପାତ୍ର, ଗୀତ ସନ୍ତୋଷ କୁମାର ପ୍ରଧାନ, ସଙ୍ଗୀତ ବିପିନ ବାରିକ।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକରୁ।
1: ଆକାଶବାଣୀ କଟକ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ।

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହେ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହେ ଫିଶିଙ୍ଗ ହୋ, ପାନ କି ଖେତୀ ହୋ, ଧାନ କି ଖେତୀ ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହେ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହେ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହେ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। केंद्र पंचायतराज मंत्री राजीव रंजन सिंह यह पुरस्कार प्रदान करते ओडिशा रु पांचटी वर्ग रे पुरस्कृत करा जाइछि। दीनदयाल उपाध्याय पंचायत सतत विकास पुरस्कार वर्ग रे गंजाम जिला छत्रपुर ब्लॉक अधीन पोटलामपुर ग्राम पंचायत सुस्थ ग्राम पंचायत भावे देश रे जुग्म तृतीय स्थान अधिकार करिछि। स्वच्छ और सबुज ग्राम पंचायत वर्ग रे सुंदरगढ़ जिला लाठीकटा ब्लॉक रो हाथीबंधा ग्राम पंचायत देश रे जुग्म भावे द्वितीय स्थान अधिकार करिछि। नानाजी देशमुख सर्वोत्तम पंचायत सतत विकास पुरस्कार वर्ग रे गंजाम जिला परिषद देश रे द्वितीय स्थान रे रहिछि। महाप्रभु श्री जगन्नाथंक नामरे थिबा जमीरे वर्ष वर्ष धरी बसति स्थापन करियस्थबा सेवक निजग एवं मठगुडीकु भू संपत्तिगत अधिकार देबा पई समीक्षा बैठक अनुष्ठित होई जाइछि। लोकसेवा भवन रे बैठक रे आईन पूर्त अबकारी मंत्री पृथ्वीराज हरिचंदन दीर्घदिन धरी श्री जगन्नाथंक नामरे थिबा जमीरे बसबास करुथबा सेवक निजग एवं मठगुडीकु ठिक बंदोबस्त करा उपरे गुरुत्व प्रदान करथिले। पुरी श्रीजगन्नाथ मंदिर रे ई हुंडी व्यवस्था कार्यकारी करिबा पई एक उच्चस्तरीय बैठक अनुष्ठित होई जाइछि। मंत्री पृथ्वीराज हरिचंदन के अध्यक्षता रे आयोजित बैठक रे ई हुंडी व्यवस्था को सफल भाव कार्यकारी करिबा ने आलोचना होईछि। बैठक रु जाना पड़िछि दान अर्थराशि पई आयकर छाड़ व्यवस्था रहिबो। भक्तमानंक ठारु दान सूत्र रे आसीबा को थिबा अर्थ केवल श्रीमंदिर रो विकास दिगरे खर्च हेबो। एही व्यवस्था कार्यकारी हेले देश तथा राज्य बाहर रहुथबा भक्त माने श्रीमंदिर हुंडी को सहजरे अर्थराशि पठाई परिबे। तबे एही व्यवस्था को साइबर अपराध रो मुक्त करिबा पदक्षेप नेबा को मंत्री परामर्श देइछंती। ज्येष्ठ मलमास तृतीया तिथि रे आज पुरी श्रीमंदिर रे महाप्रभुंकर बनकलागी नीति अनुष्ठित हेउछि। महाप्रभुंकर एही श्रृंगार गुप्त नीति पई आज संध्या 6:00 रु राति 10:00 पर्यंत सर्वसाधारण दर्शन बंद रहिछि बोली श्रीमंदिर प्रशासन पक्षरु सूचना दिया जाइछि। भुवनेश्वर बासुआ घाईठारे ओडिशा अर्बान एकाडेमीर नवनिर्मित छात्रावास को गृहनिर्माण और नगर उन्नयन मंत्री डॉ कृष्णचंद्र महापात्र उद्घाटन करिछंती। श्री महापात्र कहिछंती राज्य रे शहरी विकास लक्ष्य हासिल करिबा पई दक्षता वृद्धि गुरुत्वपूर्ण। एहि अवसर रे ओडिशा अर्बान एकाडेमीर वार्षिक प्रशिक्षण कैलेंडर मध्य उन्मोचित होईछि। 9,45,00,000 टंका व्ययरे निर्मित एहि छात्रावास को स्वतंत्र आवासिक सुविधा भाबे विकसित करा जाइछि। समाज रे सत्य निरपेक्ष संवाद परिवेशन सह ग्रामांचलर समस्या को नहीं सरकारंक दृष्टि आकर्षण रे सांबादिक माने गुरुत्वपूर्ण भूमिका निर्वाह करिथंती बोली उच्च शिक्षा मंत्री सूर्यवंशी सूरज कहिछंती। भद्रक रे ओडिशा सांबादिक संघर राज्य कार्यकारिणी बैठक रे श्री सूरज जगदै सांबादिक माननक दाबी और समस्या को सरकार विचार करथबार कहिछंती। मातृभाषा लोकसाहित्य और लोकसंस्कृति क्षेत्र में उल्लेखनीय अवदान पर पद्मश्री सम्मान प्राप्त डॉक्टर महेन्द्र मिश्र को राज्य सरकार पक्षर् संबर्धित करी मिश्र को ओडिया भर्चुआल एकाडेमी ब्रांड आम्बासडर भाव मनोनीत कर नुआपड़ा जिले में जिलापाल मधुसूदन दास अध्यक्षतार जिला मुख्यालय सम्मेलन कक्ष में शिक्षा समीक्षा बैठक अनुष्ठित हो कार्यक्रम जिलापाल समस्त ब्लॉक शिक्षा अधिकारी वर्ष सारा होगा विभिन्न कार्यकलाप संपर्क में वार्षिक कार्यसूची प्रस्तुत करने को निर्देश देते। ए अवसर में विभिन्न परीक्षार कृतित्व हासिल कर परीक्षार्थी जिलापाल अभिनंदन जनाई बौद्ध जिलार कंटामल ब्लक मनमुंडा और हरभंगा ब्लक वीरनर सिंहपुर रविधान क्रय प्रक्रिया आरंभ हो रविधान 185,500 क्विंटाल धान क्रय लक्ष्य रखा बेले 24 पैक्स मध्यम धान क्रय करापड़ी। वीरनर सिंहपुर विपणन केन्द्र में सांपच और मथुरा पैक्स पक्षर् 662 जन चाषी धान विक्रय पंजीकरण कर बौद्ध जिलार कला और संस्कृति संघ आनुकूल्य जिलापाल सद्भावना गृह में कलाकार स्वागत संवर्धना समारोह अनुष्ठित हो जिलार कला संस्कृति और लोक परंपरार सुरक्षा संरक्षण और प्रसार दिगरे कलाकार अवदान अतुलनीय जिलापाल दक्षिण पश्चिम मौसुमी वायु आसंताकाली केरल स्पर्श करने नहीं भारतीय पाणीपाग विभाग आकलन करणिपाग विभाग सूचना अनुसार एलिनो प्रभाव मौसुमी वायुर अग्रगति मंथर रही। आंचलिक संवाद शेष होगा पूर्व मुख्य संवाद पुणे केन्द्र कैबिनेट रे रामेश्वर पारादीप उपकूल राजपथ निर्माण को मंजूरी एही निष्पत्ति।

0: ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି, ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାର କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସଣ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଏତେବେଳେ ଯାଏଁ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ମଣିଗ୍ରାହୀ। ଜୁହାର। ପହଲା ମୁଖ୍ୟ ଖବର, ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରବା ଲାଗି ପୁରୀନ ମୂଲ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଓଡ଼ିଶା ରାମେଶ୍ୱରମ୍ ପାରାଦ୍ୱୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫ ଦିଆଗଲା ଜାତୀୟ ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5 ପଞ୍ଚାୟତ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା କାଲି ପହଞ୍ଚିବା କେରଳ, ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର, ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଇଷ୍ଟାନ ମୁଲ ହୋଇଛି। ଏଥି ଭାରତ ସହିତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଆଉ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଛନ୍। ଶୁକ୍ରବାର ତକ ହେବାରକେ ଥିବା ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପହଲା ଦିନ ଆଜି 6 ବୈଷୟିକ ଅଧିବେଶନଟି ଆଲୋଚନା ହେବାର ଲାଗି ଧାରିଛି ହୋଇଛି। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହୋଇଥିବା ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟିର ବୈଠକଟି ଓଡ଼ିଶାର ରାମେଶ୍ୱରମ୍ ପାରାଦ୍ୱୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ନିର୍ମାଣକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମଟି ସୂଚନା ଦେଇକରି କହିଛନ୍ତି ଇ ହାଇୱେ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲା ଦେଇକରି ଯିବା। ଇ ପ୍ରକଳ୍ପ ଲାଗି ମୋଟ 8,300 କୋଟି ଏତକ ଟଙ୍କା ଖର୍ଚ୍ଚ ହେବା।
1: आज माननीय प्रधानमंत्री श्री नरेंद्र मोदी जी की अध्यक्षता में कैबिनेट में बहुत बड़े महत्वपूर्ण फैसले लिए गए हैं। 6 बड़े फैसले लिए गए हैं। उड़ीसा में कोस्टल हाईवे का ग्रीन फील्ड कोस्टल हाईवे अलोंग रामेश्वर कोणार्क पैरादीप सेक्शन आज ही जहां अप्रूवल है, फर्स्ट फेज अप्रूवल है 160 किलोमीटर रामेश्वर देई की पूरी कोणार्क को कनेक्ट करेगी पैरादीप। यार सेकेंड फेज डीपीआर तैयारी चली छी ସେଟା ପାରାଦୀପ ରୁ ପାରାଦୀପ ଭିତରକନିକା ଦେଇକି ଭଦ୍ରକ, ସୋରଜ, ବାଲେଶ୍ୱର ଦେଇକି ଦୀଘା।
0: ପ୍ରକଳ୍ପ ପୁରା ହେଲେ ରାମେଶ୍ୱର ପାରାଦୀପ ଭିତରେ ଯା ଆ ସମୟ ପାଖାପାଖି 2.5 ଘଣ୍ଟା କମିଯିବା। ପ୍ରଧାନମନ୍ତ୍ରୀ ଗତିଶକ୍ତି ନୀତି ଅନୁସାରେ ଏଟା 9 ଆର୍ଥିକ ନୋଡ ଆଉ 5 ଲଜିଷ୍ଟିକ ନୋଡ କେ ସଂଯୋଗ କରିବା ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ଦିଆଯାଇଛି। ଏଥିଲାଗି ଓଡ଼ିଶାକେ 5 ବର୍ଗତି ବଛାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗତି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶ ଯୁଗ୍ମ 3 ଠାନ ଅଧିକାର କରିଛି। ଏହି ପଞ୍ଚାୟତକେ 25 ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଛି। ଭରପୁର ପାଇନ ଯୋଗାଉଥିବାର ଗ୍ରାମ ପଞ୍ଚାୟତ ବର୍ଗତି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରୁ 3 ଠାନେ ରହିଛି। ସେନ୍ତା ସ୍ୱଚ୍ଛ ଆଉ ସବୁଜ ଗ୍ରାମ ପଞ୍ଚାୟତ ବର୍ଗତି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶ ଯୁଗ୍ମ ଭାବେ 2 ଠାନ ପାଇଛି। ସାମାଜିକ ଭାବେ ସୁରକ୍ଷିତ ଆଉ ସାମାଜିକ ନ୍ୟାୟ ସଂଗଠନ ଗ୍ରାମ ପଞ୍ଚାୟତ ବର୍ଗତି ଗଞ୍ଜାମ ଜିଲ୍ଲା ପଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶ ଯୁଗ୍ମ 2 ଠାନ ପାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ବର୍ଗତି ଗଞ୍ଜାମ ଜିଲ୍ଲା ପରିଷଦ ଦେଶ 2 ଠାନେ ରହିଛି। ସବୁଜ ପରିବହନକେ ତହକବା ଲାଗି ଭୁବନେଶ୍ୱର ପୋଖରୀପୁଟ କ୍ରୁଟ ଡିପୋନ ରାଜ୍ୟର ପହଲା ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଆଉ ରିଫିଲିଂ କେନ୍ଦ୍ର ସ୍ଥାପନ ହେବା। ଏଥିଲାଗି ମୋଟ 53,55,00,000 ଟଙ୍କା ଖର୍ଚ୍ଚ ହେବା। ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନତି କେନ୍ଦ୍ର ସରକାର 19,52,00,000 ଟଙ୍କାର ସାହାଯ୍ୟ ଦେଇଛନ୍। ବାକି ଟଙ୍କା ରାଜ୍ୟ ଆଉ ଅଂଶୀଦାରମାନଙ୍କନୁ ଆସ୍ବା। କ୍ରୁଟ, ଏନ୍ଟିପିସି ଆଉ ଗ୍ରିଡ୍କୁ ମିଶିକରି ଏତକେ କାର୍ଯ୍ୟକାରୀ କରିବେ। ଦିନକ 260 କେଜି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହୋଇକରି 600 କିଲୋମିଟର ତକ ବସ୍ ଚାଲ୍ବା। ଏଥିର ଜରିଏ ବଛରକ 900 ଟନ୍ ଅଙ୍ଗାରକାମ୍ଳ ବାହାରବାରଟା କମ୍ ହୋଇପାର୍ବା। ରାଜ୍ୟ ଥାଇ ସହରୀ ପରିବହନ ବ୍ୟବସ୍ଥାକେ ବରକସ କରବାର ଦିଗେ ଗ୍ରୀନ୍ ହାଇଡ୍ରୋଜେନ୍ ଆଉ ସବୁଜ ଉଦ୍ୟାନ ଗତିଶୀଳତା ପ୍ରକଳ୍ପ ବାବଦେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକନୁ ଇଟା ଜଣାପଡ଼ିଛି। ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ ଓପିଜିସି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରଟି ଅସାଧାରଣ କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ପ୍ରଦର୍ଶନ କରିକରି ରାଜ୍ୟ କ୍ଷେତ୍ରଟି ପହିଲା ଠାନ୍ ପାଇଛି। ଦେଶର ସବୁ ରାଜ୍ୟସ୍ତରୀୟ ବିଦ୍ୟୁତ୍ ଉତ୍ପାଦନକାରୀମାନଙ୍କର ଭିତରେ ଇଟା ପହିଲା ଆଏ। ସାରା ଦେଶର ସବୁ ସରକାରୀ ଓ ବେସରକାରୀ କ୍ଷେତ୍ର ଭିତରେ 10 ନମ୍ବର ଠାନ୍ ରହିଛେ ଆଉ 1000 ମେଗାୱାଟ୍ରୁ ଅଧିକା କ୍ଷମତା ଥିବା ପ୍ଲାଣ୍ଟ ଭିତରେ ଦେଶ 6 ନମ୍ବର ଠାନ୍ ରହିଛି। ଓପିଜିସିର ଇ ସଫଳତା ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଉ ଦିଗ୍ଦର୍ଶନ ଲାଗି ସମ୍ଭବ ହୋଇପାରିଛି। ଉନ୍ନତ ପ୍ଲାଣ୍ଟ ପରିଚାଳନା, ସଠିକ୍ ଦେଖରେଖ ଆଉ କର୍ମଚାରୀମାନଙ୍କ ନିଷ୍ଠା ଲାଗି ଓପିଜିସି ଭାରତର ଗୋଟିଏ ଆଗଧାଡ଼ିର ବିଦ୍ୟୁତ୍ ଉତ୍ପାଦନକାରୀ ଭାବେ ନିଜର ଜାଗା ମଜବୁତ କରିଛି। ଦେଶ ବିଦେଶରେ ରହୁଥିବା ଲାଖ ଲାଖ ଜଗନ୍ନାଥ ଭକ୍ତଙ୍କ ସୁବିଧା ଲାଗି ପୁରୀ ଶ୍ରୀମନ୍ଦିରନ ଇ ହୁଣ୍ଡି ବ୍ୟବସ୍ଥା କରିବା ଲାଗି ଭୁବନେଶ୍ୱର ଲୋକସଭା ଭବନରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାଟି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଇ ହୁଣ୍ଡି ବ୍ୟବସ୍ଥାକେ ସଫଳତାର ସହିତ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା କରାଯାଇଛି। ବୈଠକଟି ଭକ୍ତ ଆଉ ଶ୍ରଦ୍ଧାଳୁମାନେ ନିଜ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ଆଉ ମନସ୍କାମନା ପୂରା ହେବାର ଖୁସିଟି ଅନ୍ଲାଇନ୍ ଜରିଏ ଶ୍ରୀମନ୍ଦିର ହୁଣ୍ଡିର ଦାନ କରିପାରିବେ ବୋଲି ଆଲୋଚନା ହୋଇଛି। ଜ୍ୟେଷ୍ଠ ମଲମାସ ତୃତୀୟା ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ମହାପୁରମାନଙ୍କର ବନକ ଲାଗି ନୀତି ହେଉଛି। ମହାପ୍ରଭୁଙ୍କର ଇ ଶୃଙ୍ଗାର ଗୁପ୍ତ ନୀତି ଲାଗି ସଞ୍ଜର 6 ବଜେ ରାତିର 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। 2 ନମ୍ବର ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ତରୁ ମହାପ୍ରଭୁଙ୍କର ବନକ ଲାଗି ନୀତି ମୂଲ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ ପୁନଃ ମୂଲ୍ୟାଙ୍କନ ଲାଗି ମୂଲ ହୋଇଥିବା ପୋର୍ଟାଲଟି ଏତକ 40,000 ଛାତ୍ରଛାତ୍ରୀ ସଫଳତାର ସହିତ ଆବେଦନ କରିଥିବାର ବୋର୍ଡ ତରଫୁ କୁହାଯାଇଛି। 12ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ବୋର୍ଡ ତରଫୁ ଉତ୍ତର ଖାତାର ସ୍କେନ୍ କପି ଦିଆଯିବାର ଆଉ ପୁନଃ ମୂଲ୍ୟାଙ୍କନ ଲାଗି ଗୋଟିଏ ନୂଆ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ଭିନ୍ ଭିନ୍ ବ୍ୟାଙ୍କ ଜରିଏ ଫିସ୍ ଦେବାର ବ୍ୟବସ୍ଥା କରାଯାଇଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକର ସାଲିହା ଗ୍ରାମ ପଞ୍ଚାୟତର ସାଲିହା ସେବାଶ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଆଇନ ସଚେତନତା ଶିବିର ହୋଇଯାଇଛି। ଏଥି ନାଲସା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବର 1500 ଆର୍ ଜାତୀୟ ଆଇନସେବା ପ୍ରାଧିକରଣ ପୋର୍ଟାଲଟି ପୋକ୍ସୋ ଆଇନ ଅଧିନିୟମ ଉପରେ ଆଲୋଚନା ହୋଇଛି। ଶିବିରଟି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କର ସହିତ ସ୍ଥାନୀୟ ସରପଞ୍ଚ ଆର୍ ସେବାଶ୍ରମର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲା କ୍ରୀଡ଼ାର ବିକାଶ ଆଉ କବାଡ଼ି ଖେଲ୍କେ ଲୋକପ୍ରିୟ କରିବା ଲାଗି ଆଇବା କାଲିଠାନୁ ସମ୍ବଲପୁର କବାଡ଼ି କପ୍ ମୂଲ ହେବା। ସମ୍ବଲପୁରନ ହେବାରକେ ଥିବା ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର ବଛା ବଛା 10 ଦଲ ଭାଗ ନେଇଛନ୍। ଫି ଦିନ ଉପରବେଲା 5 ବଜେ ଡେରି ରାତି ତକ୍ ମ୍ୟାଚ୍ ଚାଲ୍ବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବାର ଲାଗି ଇଟା ଗୋଟିଏ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ଏବେ 6 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏତେ ସାମିଲ ହେବା ଲାଗି ସମ୍ବଲପୁର ଆସବାର କାର୍ଯ୍ୟକ୍ରମ ରହିଛି। ଝାରସୁଡ଼ା ଜିଲ୍ଲା ସଂସ୍କୃତି ଭବନରେ ଥିବା ଜିଲ୍ଲା ଗ୍ରନ୍ଥାଗାର ପରିସରର ସୁଭଦ୍ରା ଶକ୍ତି କେଫେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏତାର ଉଦ୍ଘାଟନ କରିଛନ୍। ମହିଳାମାନଙ୍କୁ ସ୍ୱାବଲମ୍ବୀ କରବାର ଦିଗେ ଇଟା ଗୋଟିଏ ବର୍କସ୍ ଜରିଆ ବୋଲି ଜିଲ୍ଲାପାଳ କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆବାକାଲ କେରଲମ୍ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି କମିଯାଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏଲିନୋର ପ୍ରଭାବଟି ମୌସୁମୀ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି।
2: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ଆମେ ପୂର୍ବାନୁମାନ ବର୍ତ୍ତମାନ କରିଛୁ, ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। ସାଧାରଣତଃ ଯେତିକି ବର୍ଷା ହୋଇଥାଏ ଭାରତବର୍ଷରେ ତାଠୁ କମ୍ ବର୍ଷା ହେବ, ତାକୁ ବିଲୋ ନର୍ମାଲ୍ କାଟେଗୋରୀ କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି।
0: ଆଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ମୂଲ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଓଡ଼ିଶାର ରାମେଶ୍ୱରନୁ ପାରାଦୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଗଲା ଜାତୀୟ ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5ଟା ପଞ୍ଚାୟତ ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବାକାଲ ପହଞ୍ଚିବା କେରଲମ୍। ଭାରତୀୟ ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର, ସମୟ ରାତି 7:00 ବାଜି 15 ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77,00,000 କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2,00,000 ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
2: हाईवे जो स्टेट की बहुत लंबे समय से एक डिमांड रही है, बिकॉज कोस्टल एरियाज का बार बार साइक्लोन से इम्पैक्ट होना, कोस्टल एक्टिविटीज जो है, फिशिंग हो, पान की खेती हो, धान की खेती हो, कई तरह के इकोनॉमिक एक्टिविटीज हैं, और साथ ही साथ जो टूरिज्म और श्रद्धा के बड़े केंद्र हैं, जैसे पुरी हो गया, चिलिका हो गया, इन सब की कनेक्टिविटी अलॉन्ग द कोस्ट कैसे हो, ये एक लंबे टाइम से उड़ीसा की डिमांड रही है। तो इस डिमांड को आज माननीय प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया।
1: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି, ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବର୍ଣ୍ଣନା କରି ଶ୍ରୀ ଗୌର କହିଛନ୍ତି, ଉଭୟ ଦେଶ ମଧ୍ୟରେ ସହଯୋଗ, ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୌର ସ୍ପଷ୍ଟୋକ୍ତି କରି କହିଛନ୍ତି, ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରୱେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ ହଙ୍ଗ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାର୍ଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟି। ସମ୍ବାଦ ଶେଷ ହେଲା।
3: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

ଏତେବେଳେ ପର୍ଯ୍ୟନ୍ତ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଇଏ ବୁଆ କାହିଁ ବୋଲେ ଆଜ କେହି ନାଇଁ ଦିଶବାର ଇନ। ଇଏ ବୁଆ କେନ୍ତା କରସି ରେ ବୁଆ, ଆମେ ଏକଲା ଇନ, ଏଇଟା ଆଜ କେହି ନାଇଁ ଆସନ କାଇଁ ବୈଠକି କେ ବାଗି ଲାଗଲାନ। ଆର କାଁ କର୍ମି କେନ୍ତା ବୋଲେ, ଗୀତ ପଦେ ଶୁଣୁଥିସି ନ ହେତ୍କି ବେଲ ତକ। ବା ଆଇଲ କେ ଦାଦା ତମେ, ମୁଇଁ ଯେ ବୁଝେ କେନ୍ତା ଆଜ ବୈଠକି କେହି ନାଇଁ ଆସନ ଯେ ଗୀତ ପଦେ ଶୁନମି ବୋଲୁଥିଲି ଇଟା ମୁଇଁ।
1: ଏ ବା ବା ବା ବା ବା ବା, ଗୀତ କାଁ ଶୁଣମା ଏ? ହଁ, କାଣା କି ବାଟେ ଟିକେ ଅସୁବିଧା ହେଇଗଲା ଯେ, ହେ ମୋଟରସାଇକେଲ ଯେନ୍ ବାହାରେ ଅଛେ କାଟେ ତୋରଟେ କେ
0: କିନ୍ଟା ସେ ବାହାରେ ସେ କଏଁଟୁର ସେ ପାହାଣ ରଖିଛେ ଆର ପାନ ଦୋକାନକେ ଯାଇଛେ, ମୋତେ ହେତି ଆଇଲି ପରେ ମୋତେ ଛାଡ଼ଲା ଆର ଗଲା ହେଟା।
1: ହୋ ହୋ, ମୁଇଁ ବୋଇଲି ଇଟା ବାବୁ ମୋଟରସାଇକେଲ ଟି ଆଇଛେ ବୋଲି। ଆଜିକାଲି ପିଲାମାନେ ନା ନାଇଁ କରୁଛନ୍ କେଁ, ସେ ଭଟାକେ ଗଲେ ବି ମୋଟରସାଇକେଲ ଧରିକିରି ଯାଉଛନ୍।
0: ଦାଦା ତମେ ତ ଜାଣିଛ ମୋର ଗୋଟେ ସାଇକେଲଟେ ଅଛେ, ଆର ମୁଇଁ ମୋଟରସାଇକେଲ କେନ ପାଏମି?
1: ଆଜିକାଲି ଏନ୍ତା କରୁଛନ୍, ଘରର କାମ ଦାମ କରବାର ନାଇଁ, ମେସିନ୍ ବାଟିଆ କାମ କରୁଛନ୍, ଆର ସକାଳୁ ଯାଇକିନା ସେ କାଣା କି ବ୍ୟାୟାମ କରୁଛନ୍, ଏଇଟା କରୁଛନ୍, ସାଇକେଲ ବି ଆର ନାଇଁ ଚଲାବାରକେ। ଯାଇ ଗଲେ ତ କ୍ଷେତକେ ଗଲେ ମୋଟରସାଇକେଲ ଟି, ଘରୁ ବାହାରକେ ଗଲେ ମୋଟରସାଇକେଲ କି ଥି, ସେ ଦୋକାନ ଗଲେ ମୋଟରସାଇକେଲ ଟି, ଘରୁ ବାହାରନ୍ ସାର୍ ଦୁଇ ଚକିଆ ହଉ କି ଚାରି ଚକିଆ ହଉ ଯାଉଛନ୍। ଇଥି କାଣା ହଉଛି, ଦିହିଟା ବି ଆମର ତାର ମାନେ ବ୍ୟବହାର ନାଇଁ ହେବାର ନା, ହାତ ଗୋଡ଼ ଇଟା ମାନେ ବ୍ୟବହାର ନାଇଁ ହେବାର, ଆଉ ସେଥି ଫେର୍ ଆମେ ଯାଉଛୁଁ କେନ୍କେ ବ୍ୟାୟାମ ସାରିଲା ଫେର୍ ବ୍ୟାୟାମ କରି ଯାଉଛନ୍ ନା, ବୁଝିଲୁ? ସେନ୍କେ ଯାଇକିନା ସାଇକେଲ ଚଲଉଛନ୍। କହବାର କଥା କାଣା କି, ଆଜି ହଉଛେ ବିଶ୍ୱ ସାଇକେଲ ଦିବସ,
0: ବାଇସାଇକେଲ ଲାଗି ଆଜି ସାଇକେଲ ମୋଟରସାଇକେଲ କଥା ତମେ ଉଠାଲ। ଏଇଟା
1: ବୋଲେ ଦେଖିଲି ବାବୁ, ଏଇଟା ଆଇଛେ ମୋଟରସାଇକେଲ ବୋଲିକିରି ଏଥିର୍ ଲାଗି କହିମି ପଦେ ବୋଲୁଥିଲି। ଆର୍ ସତ୍ କଥା ବି ଦେଖ, ବହୁତ ବାଡ଼ୁ ଆମର ସୁବିଧା, ଯେନୁ ଦରକାର ହେବା ସେନ୍କେ ଆମେ ଯିମା, ଯେନ୍ ଟିକେ ଦୂର୍କେ ଯିମା ବୋଲେ ଦୁଇ ଚକିଆ ଥିବି ଯିମା, କେନ୍କେ ଦରକାର ପଡ଼ିଲେ ତାର ମାନେ ଚାରି ଚକିଆ ଥିବି ଯିମା, ହେଲେ ଯଦି ଦରକାର ନାଇଁନ ବୋଲେ ସାଇକେଲରେ ଯଦି ଯିମା ବୋଲେ ଆମର ଦେହ ବି ଠିକ୍ ରହିବା, ଖର୍ଚ୍ଚା ବି କମ୍ ହେବା, ସାଇକେଲଟା ବି କିଛି ଖରାପ ଜିନିଷ ନୁହେଁ ନା।
0: ଆଏ ଯେ ଯେତେ ହେଲେ ବି ଆମର ବର୍କସ ଲାଗୁଛେ କି ନେଇ ଚଲାବାର୍କେ, ଆର୍ ଗୋଡ଼ ହାତ ଟିକେ ନାଇଁ ଚଲିଲେ ହେଲେ କେନ୍ତା ହେବା,
1: ହେଟା କହୁଥିଲି। ଆଉ ଏ ଶୁନ ତ, ଆମର ଚାଷ ବାସ ତୋର କେନ୍ତା ଚାଲିଛେ କହ?
0: ଚାଲିଛେ ହେନ୍ତା, ଆଉ ହେନ୍ତା ବେଶୀ ଭଲ ବି ନାଇଁ କହିପାରୁ କି ଖରାପ ବି ନାଇଁ, ଏନ୍ତା ମଜା ମଜା ଚାଲିଛେ ଆଉ।
1: ମଜା ମଜା ବୋଲେ
0: ବୋଲେ ହେନ୍ତା ପରେ
1: କେନ୍ତା ହଉଛେ କେନ୍ତା ନାଇଁ ହବାର,
0: ହେନ୍ତା ତାର ମାନେ ମାନେ ଖରାପ ବି ନାଇଁ କହିପାରୁ ଆର ଭଲ ବି ନାଇଁ, ପରେ ଠିକ ବତରେ ବତରେ ଚାଲିଛେ। ଆର କାଣା ତମରଟା ଯେ ବତ କେନ୍ତା?
1: ମୋର ସବୁ ବଢ଼ିଆ ଚାଲିଛେ, ମୁଇଁ ଏଥିର୍ ଲାଗି କହୁଥିଲି, ଯେନ୍ ବୋଇଲୁ କିଛିଟା ଭଲ ଚାଲିଛେ କିଛିଟା ଖରାପ ଚାଲିଛେ, ମିଶା ଗୋଲା ଚାଲିଛେ ବୋଲିକି ଆମେ ତ ବୈଠକିତି ଆମେ ବହୁତ ଥର କହୁଛୁଁ ଯେ ଚାଷ ମାନେ ବି ମିଶା ଗୋଲା, ମିଶା ଗୋଲା ମାନେ ସେଇ ଆମର ଯେନ୍ ମିଶ୍ରିତ ଫସଲ କରୁଛନ୍, ମିଶେଇକିନା ଗୋଟେ ଦୁଇ ପ୍ରକାର ତିନି ପ୍ରକାର ଚାଷ କରୁଛନ୍, ଆର୍ ଖାଲି ଗୋଟିଏ କି ଯୋଡ଼େ ଚାଷ ଉପରେ ଭରସା ନାଇଁ କରିକରି ଭିନ୍ନ ଭିନ୍ନ ରକମର ବି ଆମେ
0: କହିଲ ଦାଦା, ଯେ ସେ ମାଛ ଟିକେ ଆନମା ବୋଲୁଥିଲ ଯେ ଚାରାଟେ ଛାଡ଼ବାର୍ ଲାଗି, ସେ ମୁଁ ଆମର ବନ୍ଧରେ ଯେ ହେଟା ନାଇଁ କହିଲ ଯେ ମୁଇଁ ବି ପାସରି ନେଲି, ହେଟା କରିଥିତି ବୋଲେ ଆମର ଯୁଡ଼େ ବନ୍ଦ ଅଛେ ବୋଲେ ଟିକେ ଦୁଇ ପଇସା କମେଇଥିତି କି?
1: କଥା କହିଲା ବେଲେ କେନ୍ କଥା ମୂଳେ ଆଜ୍ଞା ଢୁକାସୁ ବୋ
0: ତମେ କହିଲ ଦାଦା, ମିଶ୍ରିତ କରବାରଟା ହେଦିନ ନାଇଁ କହୁଥିଲ କେ ତୁ ଯେନ୍ ମତେ ବତାଲ?
1: ତୁ ଜାଣି କିନା କରବୁ ନା, ମୁଇଁ ତତେ ସବୁ କରିଦେମି ବୋଲି କାଣା ମନେ ହଉଛେ କେ?
0: ମୋର ଦାଦା
1: ଲୋକ ବାଗ ଠିକ୍ କରିଦେଲି, ତତେ ଇଏ କରିଦେଲି, ତାପରେ ଗଲା ଯେ ତତେ ସେ ଲୋକମାନଙ୍କୁ ଭେଟେଇ ଦେଲି, ସେମାନଙ୍କର ଫୋନ୍ ନମ୍ବର ଦେଇଦେଲି, ଆଉ ତୁ ଯେନ୍ ମୋତେ କହୁଛୁ ନାଇଁ ମୁଇଁ ତତେ କାଇଁ ଆଣିଦେମି, ମୁଁ ତତେ ଆଣିଦେମି ବୋଲିଥିଲି ଏଦିନ।
0: ନାଇଁ ନାଇଁ ତମର ସାଙ୍ଗେ ଯିମି ବୋଲିକି ମୁଇଁ ଯୁଗିଛେ,
1: ତ ମୋର ସାଙ୍ଗେ ଯୋଉ ବୋଲେ କହିବୁ ନା ଫେର? ଆଉ ବେଲେ ଦେଖ କେନ୍ ଫାଲେ କଥାଟେ କହୁଥିବୁ ବୋଲେ ତୁ କଥାଟା ଅଲଗା ଫାଲ୍କେ ପୁରା ନେଇଯାଇସୁ। ବେଲେ ଆମେ ଯେନ୍ ଭିନ୍ନ ଭିନ୍ନ ରକମ ଚାଷ ମାନେ କରବାର କଥା, ଯେନ୍ କାଣା କହୁଥିଲି ତତେ ଗୋଟେ ପ୍ରକାର କି ଯୋଡ଼େ ପ୍ରକାର ଚାଷ ଉପରେ ଆମେ ଧ୍ୟାନ ନାଇଁ ଦେଖିଲି, ସବୁ ପ୍ରକାର ଏଥିରୁ ଟିକେ ସେଥିରୁ ଟିକେ କରବାର କଥା, ଗୋଟେ ଦିନ ନୁକସାନ ହେଇଗଲେ ବି ଆର ଆଡ଼ୁ ଆମେ ହେଇଯିମା। ଦେଖ ଆଜି ତ ଆମର କାହିଁ ଦିନେ, ଆଜି ଜଣେ ଚାଷୀ ଜଣକୁ ଭେଟବାର ଦିନେ, ହେନ୍ତା ଗୋଟେ ବଢ଼ିଆ ଚାଷୀ ଜଣେ ଆଜ୍ଞା ଜଣାଉଛନ୍, କେତେ ପ୍ରକାରର ସେ ଚାଷ କରୁଛନ୍ ଖାଲି ଦେଖ, ଆଉ କେତେ ସୁନ୍ଦର ହିସାବରେ କରୁଛନ୍, ଆଉ ସେଠୁ ଶୁଣିସାରୁ ତାହେଲେ କହିମି
0: ଯେ ଏଇଟା କିଏ ତମେ କଥା ଲାଗିଛ କେଁ?
1: ହଁ ମୁଇଁ କଥା ଲାଗୁଛେ, ଆର୍ ଆଇଲେ ନ ଆଜ୍ଞା, ଆଉ କଥା ଲାଗୁଛେ ତୁ ଶୁନ
0: ଯେଉଁ ଶୁନମା ସେ
1: ଶୁନ। ଆମର ବୈଠକିର ସବୁ ଭାଇ ବହିନମାନଙ୍କୁ ଜୁହାର। ଆମର ସାଙ୍ଗେ ଆଜି ଜଣେ ନୂଆ ଚାଷୀ ଅଛନ୍, ଆସୁନ୍ ତାଙ୍କର ସେ କଥା ଲାଗ୍ମା ଶୁନ୍ମା, ଆଉ ସେ କାଣା ଚାଷ କରୁଛନ୍, କେନ୍ତା ଚାଷ କରୁଛନ୍, ତାଙ୍କର ବିଷୟ ଥି ବୁଝ୍ମା। ଜୁହାର ଆଜ୍ଞା।
2: ଜୁହାର ଆଜ୍ଞା,
1: ଆପଣଙ୍କର ପରିଚୟଟା ଦେବେ ଆଜ୍ଞା?
2: ମୋର ନାଁ ହେଉଛି ଲୁଟନ କୁମାର ସାହୁ, ଜିଲ୍ଲା ଝାରସୁଗୁଡ଼ା, ଲଖନପୁର ବ୍ଲକ ସୁନାରୀ ପଞ୍ଚାୟତ ପତ୍ରାପାଲି ଗାଁ।
1: ଆଜ୍ଞା ଆପଣ କାଣା କାଣା ଚାଷ କରୁଛନ୍?
2: ମୋର ତ ଗୋଟେ ବଗିଚା ଅଛେ, ଯେମିତି ମୁଁ ପଢ଼ା ସାରିଲା ପରେ ଆରମ୍ଭ କଲି, ପ୍ରାୟ 10 ବର୍ଷ ସଂଘର୍ଷ ଥି ଏଖାନେ ମୁଇଁ ଗୋଟେ ସେଟଅପ୍ଟେ କରୁଛେ, ଯେ ଜାଗାରେ ମୋର 6ଟା ପଲି ହାଉସ୍ ଅଛେ, ଆଉ ସେ ଜାଗାରେ ମୁଇଁ ବର୍ଷ ସାରା ପୁଆଲ ଛତି ଉତ୍ପାଦନ କରୁଛେ, ବର୍ଷ ସାରା ଫୁଲ ଚାଷ ଉତ୍ପାଦନ କରୁଛେ, ଆଉ ମୋର ସାଇଡ୍ ଇନକମ୍ ଲାଗି ମାଛ ଚାଷ ଟିକେ ରଖିଛେ, ଆଉ ଯେନ୍ ମୋର କମ୍ପୋଷ୍ଟ ଅଛେ ମୋର ଫାର୍ମର ୱେଷ୍ଟ ହେସି ତାକେ ସବୁ ଯେନ୍ ଛତୁର ୱେଷ୍ଟ ହେଲା ସବୁ କମ୍ପୋଷ୍ଟ ବନାସି ତାକେ ଜିଆ ଖତରେ କରସି ଆଉ ତାପରେ ମୋର ଯେନ୍ ଗାଈ ଅଛନ୍ ସେ ଗାଈକୁ ଗୋଟେ ବାୟୋ ରିସର୍ଚ୍ଚ ସେଣ୍ଟର କରିଛେ ଯଦ୍ୱାରା କି ମୋର ଫାର୍ମରେ ସବୁଦିନ ମୁଇଁ ନେଚୁରାଲ ଜିନିଷ ଗୁଡ଼ାକ ତିଆରି କରିକିରି ସାର ଔଷଧ ବନେଇକି ତାକେ ବ୍ୟବହାର କରୁଛେ ପନିପରିବାଟା ହେଇଗଲା କି ଯେନ୍ତାକି ଆମେ ବର୍ଷ ସାରା ଫୁଲ ଚାଷ କରୁଛୁ ଆଉ ସେ ଚାଷ ଫୁଲ ଚାଷ ସରିକି ଆସିବା ସେଥିପରେ ଗୋଟେ ଅଫ୍ ସିଜନେବଲ୍ ଆମେ ଗୋଟେ ଭେଜିଟେବୁଲ ନେଇଆସୁ ଆଜି ଆମେ ଫୁଲକୋବିର ସିଡ୍ଲିଂ କରା ସରିଯାଇଛେ ଆମର ଧାନଟା ଦୁଇଟା କ୍ରପ୍ ହଉଛେ ଯେନ୍ତାକି ମୋର ଗାଁଟା ହୀରାକୁଦ ଡ୍ୟାମ୍ର ବ୍ୟାକ୍ୱାଟର୍ରେ ଅଛେ ନଦୀରେ ବି କିଛି ନଦୀ ଘୁଚଲା ନଦୀର ପାଣିଥି ବି କିଛି ହେସି ଆଉ କିଛି ରହିତି ଜମିଥି ବି ହେସି ବେଶିକିରି ତ ଯେନ୍ତାକି ଆମର ଗଙ୍ଗା ହେଇଗଲା ପରେ ସର୍ନା ହେଇଗଲା ଆଉ କମର୍ସିଆଲି ଏସବୁକେ ବେଶୀ କରୁଛୁ ଆମେ ତାପରେ ଡାଲୁଆଟା ହେଇଗଲା ପ୍ରତୀକ୍ଷା ଆଉ କିଛି ହାଇବ୍ରିଡ୍ ଧାନ କରାହେସି ଆଉ
1: ଧାନ ବିକ୍ରି ବଟାର କେନ୍ଦ୍ର ସୁବିଧା ବନୁଛେ
2: ଧାନ ବିକ୍ରି ବଟା ଏ ବର୍ଷ ତ ଧାନ ଟିକେ କ୍ୱାଣ୍ଟିଟି ବେଶୀ ହେଇଯାଇଥିଲା ଆଉ କିଛି ରହିଗଲା ବେଲେ ଆମେ କାଣା କରୁଛୁ ଟିକେ ବେଶୀ ଅର୍ଗାନିକ କ୍ଷତିକେ ଇଏ କରୁଛୁ ଆଉ ମୋର ଏରିଆଥି ମୋର କିଛିଟା ଅଛନ୍ କଷ୍ଟମର ଅଛନ୍ ଯେନ୍ମାନେ ଆମର ଭେଜିଟେବୁଲ ଉପରେ କାଇଁ ଜୈବିକରେ ବେଶୀ ୟୁଜ୍ କରୁଛୁ ବନେଇଛନ୍ ବୋଲିକିରି ଆମେ ଚାଉଲ ବନେଇକିରି ବର୍ଷ ସବୁ ବିକିଦେଲୁ ଯେନ୍ଟା ମଣ୍ଡିରେ ଗଲା ତାର ବାହାର
1: ଆଚ୍ଛା ଇଏ ଯେ ଡାଲୁଆ ଆପଣଙ୍କର କେତେ କ'ଣ ହେଲା ଏଇଟା
2: ଡାଲୁଆ ଏଖାନକା 10 ଏକର ହେଇଯାଇଛି ଆଜ୍ଞା
1: 10 ଏକର କେତେ ବାହାରିଲା ତ
2: ଆମର ପ୍ରାୟ 20-22 କ୍ୱିଣ୍ଟାଲ ହିସାବରେ ଆସୁଛି ଧାନ ଏକର ପ୍ରତି
1: ଆଚ୍ଛା ଆପଣ କହିଲେ ଯେ ଛତି ଆପଣ 12 ମାସ ଛତି କର ସେ ତାର ବିଷୟ ଟିକେ କହିବେ
2: ବୁଆଲ ଛତିଟା 8 ମାସ କରୁଛୁ ଆଉ ବାକିଟା କି ଢିଙ୍ଗରି ଛତି
1: ଢିଙ୍ଗରି କରୁଛୁ
2: ବୁଆଲ ଛତି କି 12 ମାସ ଚାଷ କରିବା ଲାଗି ମୁଇଁ ଅଲଗ ଅଲଗ ଟାଇପ୍ର ସେଟ୍ ବନେଇଛେ ଯେନ୍ଟାକି ଶୀତ ମାସେ ପଲି ହାଉସ ଭିତରେ କରସୁ ବଲ୍ ଜଲେଇକିରି ତାପରେ ବହୁତ ବର୍ଷା ହେଇଯିବା ବେଲେ ଆଜବେଷ୍ଟସ ସେଟ୍ରେ କରସୁ ଏଛେନକା ବାଉଁଶର ଘର ବନାହେଇଛି ଏଖେନ ଖରା ମାସେ ତାର ଉପରେ ପୁଆଲ ପକେଇକିରି ତାକେ ମାନେ କଣ୍ଟ୍ରୋଲ କ୍ଲାଇମେଟ୍ କରିକିରି 12 ମାସ
1: 2-3 ମାସ ଢିଙ୍ଗରି କରସନ୍ ତାର ମାନେ ପୁଆଲ ଛତି ମାସକୁ କେତେ ଖଣ୍ଡେ ବାହାରିଛି
2: ଏଛେନ ତ ପ୍ରାୟ 2-3 କ୍ୱିଣ୍ଟାଲ ବାହାରୁଛେ ମାସକୁ
1: ଖରାଦିନେ
2: ସିଜନ ଥି ଆମେ 6-8 କ୍ୱିଣ୍ଟାଲ ତକ ଭରି ପକ
1: ଆଉ ଢିଙ୍ଗରିଟା
2: ଢିଙ୍ଗରିର ଖାଉଟି ଟିକେ କମ୍ ବୋଲେ ଆମେ କାଣା କରସୁଁ ତାକେ ଶୁଖା ଭାବରେ ବ୍ୟବସ୍ଥା କରିଦେସୁଁ ଆଉ ପ୍ରାୟ ଏନ୍ତା ସେଟା ତ ଗୋଟେ ଷ୍ଟାଟିକଲି ତାର ଉତ୍ପାଦନ ନାଇଁ ହୁଏ 2-3 ଦିନ ଥି କଟା ହେସି ଏନ୍ତା 8-10 କେଜି ଲେଖା 5 କେଜି ଲେଖା ଲୋକାଲ ଗ୍ରାହକ ମାନେ ବି ବିକି ଯାଏ
1: ଶୁଖେଇକିନା କାଣା କରସନ୍ ସେଟା
2: ଶୁଖେଇକିରି ତାକେ ବି ବିକି ଦେସୁଁ ଏନ୍ତା
1: କେନୁ ବିକସନ୍ ସେଟା
2: ଏନ୍ତି ଆମର ପାଖାପାଖି ଯେନ୍ତା ସହର ଗୁଡାକ ଅଛେ ବନବାଲ ବେଲପାହାଡ ରାୟଗଡ଼ ଝାରସୁଗୁଡ଼ା କମ୍ପାନୀ କି ନି ବିକା ହୁଏ ହଁ ଆମର କିଛି ଖାଉଟି ଅଛନ୍ ଯେନ୍ ମାନେ ୱେଟିଂ ରହିଥିସନ୍ କି ଆମକୁ 2 କେଜି ଶୁଖାରେ ଦେବ 5 କେଜି ଶୁଖାରେ ଦେବ ଏଟାକୁ ଫିଲ୍ ଅପ୍ କରିଦେସୁ ଆମେ ତାକେ
1: ଆଚ୍ଛା ଆଚ୍ଛା ଛତି ତି ତାର ମାନେ ବରଷକୁ ଆପଣଙ୍କର ବିକ୍ରି କେତେ କ'ଣ ହେଇଯାଏ
2: 10-12 ଲକ୍ଷ
1: ଯାହା ହଉ ବହୁତ ସୁନ୍ଦର କଥା ଛତି ଚାଷ ଯେନ୍ ମାନେ କରୁଛନ୍ ସେମାନଙ୍କୁ କିଛି କହିବାର ଲାଗି ଚାହିଁବେ ଆପଣ ଆପଣଙ୍କର ଅଭିଜ୍ଞତାରୁ
2: ହଁ ଛତି ଚାଷଟା କାଣା କି କହେସନ୍ ସମସ୍ତେ ଆମେ ଗୋଟେ ମୁଁ ଏଜ୍ ଏ ଟ୍ରେନର ଗୋଟେ ମୁଁ ବହୁତ ଗୁଡ଼ାଏ ଟ୍ରେନିଂ କରିଛେ ଆମର ପାଖାପାଖି ଯେନ୍ତା MCL ହେଇଗଲା ଟାଟାରି ଫ୍ୟାକ୍ଟ୍ରିଜ୍ ହେଇଗଲା କି ଗଭର୍ଣ୍ଣମେଣ୍ଟ ଆଡ଼ୁ ମୁଁ ଟ୍ରେନିଂ ଗୁଡ଼ାକ ଦେଇଆସି ସେନ ମୋତେ କୋଶ୍ଚିନ୍ ଆସିକି ଉତ୍ପାଦନ କରିଦେସୁଁ ଆଜ୍ଞା ବିକ୍ରି ନାଇଁ ହୁଏ ବାକି ମୋର ବଗିଚାର ମୋର ଅନୁଭୂତି କହୁଛେ ମୁଇଁ କେନ୍ସି ବି ଜିନିଷ ଯେନ୍ତାକି ଗେଣ୍ଡୁ ଫୁଲ ଆମେ କାହାକେ ମୁଇଁ ଚାରା ବି ମୋର ପଲ୍ଲୀ ହାଉସ୍ରୁ ବାହାର କରିକି ଦେସି ସେ ଚାରା ମାନକେ ନେସନ୍ ସେମାନେ ଆମେ ବିକ୍ବା ଲାଗି ଆମକୁ ଜାଗା ନିନ କହିସନ୍ ମୁଇଁ ସମସ୍ତଙ୍କେ କହିସି କି ଯିଏ ବି ଚାଷ କଲା ଗୋଟେ ସିଜନ୍ ଚାଷ କରିଥିଲା ବେଲେ ଆମକୁ ସେଠି ପଇସାର କି ଆମକୁ ଇନକମ୍ର ମଜା ନିନ ତାହାକେ ଯଦି ଆମେ କଣ୍ଟିନ୍ୟୁଟି ଯଦି ବର୍ଷ ସାରା କରିଲା ବେଲେ ସେଠି ଆମକୁ ମାର୍କେଟ ଖୁଜବାର ଲାଗି ବି ନାଇଁ ପଡ଼େ କି ଆମକୁ ବିକ୍ବାର ଭଟା କରିକି ଅସୁବିଧା ଲାଗି ବି ନାଇଁ ପଡ଼େ
1: ହଁ ଏଇଟା ସବୁ କେନ୍ସି ବି ଜିନିଷର ଖାଲି ଉତ୍ପାଦନଟା କରିଦେଲେ ଅମଳଟା କରିଦେଲେ କି ଜିନିଷଟେ ବାହାର କରିଦେଲେ ତ ନାଇଁ ହୁଏ
2: ହଉଛି
1: ବଜାରକେ ବି ଖବରଟା ନିଜେ ଖାଇବାର ଲାଗି କରମା କା ନିଜେ ଖାଇବା ଲାଗି ଖାଇମା ନା ତ ସେ ଖାଇବାର ଠାକୁର ଯୋଗାଡ଼ କରବାର ଲାଗି ଆମେ ଏସବୁ
2: କରୁଛୁ
1: ଯାହା ବହୁତ ସୁନ୍ଦର କଥାଟେ କହିଲେ ଆଚ୍ଛା ଫୁଲ ଚାଷ ବି ଆପଣ 12 ମାସ କରସି ବୋଇଲେ ଏଇଟା ବି ପଲ୍ଲୀ ହାଉସ୍ ଟି କରସନ୍ କାଣା କରସ ତାର ଟିକେ କୁହନ୍ତୁ
2: ହଁ ମୁଇଁ 2018 ପହିଲା ପଲ୍ଲୀ ହାଉସ୍ ଲଗେଇଥିଲି ସେନ ପହିଲା ଜରବେରା ଫୁଲ ଚାଷ କରିଥିଲି
1: ଆଚ୍ଛା
2: ତାପରେ ଫୁଲଟା କମ୍ ଆକାରରେ କରାହେଇଥିଲା ଅବଶ୍ୟ ଏତିକି ହାଇଲାଇଟ୍ ନାଇଁ ଥିଲା ଜରବେରା ଫୁଲଟା ମାନେ ଗାଁ ଗଣ୍ଡାରେ ଛୋଟ ସର ମାନକେ ଏତିକି ତାପରେ ସେଟାକେ ଏକ୍ସଚେଞ୍ଜ କରିକିରି 2020 ଆମର ହର୍ଟିକଲଚର ସାର୍ ମୋତେ କହିଲେ କି ଟିକେ ଚାଷ ତ କରୁଛ ଗୋଟେ ଯୋଡ଼େ ଟ୍ରେନିଂ ପଲ ଆଉ ଟିକେ ବଡ଼ ଆକାରରେ କର ଆଉ ଗଭର୍ଣ୍ଣମେଣ୍ଟର ସେ ସମୟରେ NSB ଅଣ୍ଡରରେ ଗୋଟେ ସେଟନେଟ୍ ହାଉସ୍ ଲଗେଇଥିଲେ ଗୋଟେ ପଲି ହାଉସ୍ ଯାହାର ପ୍ରୋଜେକ୍ଟ କଷ୍ଟିଂ ଥିଲା 25 ଲକ୍ଷ ଟଙ୍କା
1: ଆଜ୍ଞା
2: ସେଥିରେ ମୁଁ ଜରବେରା ଫୁଲ ଚାଷ କରିଥିଲି ଆଉ ତାହାକେ ମୁଁ ଭୁବନେଶ୍ୱର ବିକୁଥିଲି ଆଉ ବଢ଼ିଆ ଇନକମ୍ ହେଉଥିଲା ତାପରେ କରୋନା ଆସିଲା କରୋନା ହେଲା ଆଉ ଏତିକି ଜୋରରେ 2 ନମ୍ବର ବର୍ଷ ଫ୍ଲାୱରିଂ ହେଲା ମାନେ ମୁଁ ଗୋଟେ ଡିମୋଟ ହେଇଗଲି ଘରେ ମୋତେ କହିଲେ ଖାଇବାର ଜିନିଷ ଚାଷ କରସନ୍ କା ନା ଫୁଲ କାଇଁ ଗୋଟେ କେନ ବିକିବୁ କାଣ କରିବୁ ଶୁଖାବୁ ଏନ୍ତା ଗାଲି କଲି ସେ କରୋନାରେ କାଣ ହେଲା ଯେତେବେଳେ କେନ୍ସି ଜିନିଷ ଷ୍ଟେଟ୍ ମାନଙ୍କୁ ରପ୍ତାନି ନେଇ ହେଲା ଆଉ ମୁଇଁ ତାର ଆରବ 2 ବର୍ଷ ମୋର ବଗିଚାରେ ଜରବେରା ଫୁଲ ଚାଷ କରସି ବୋଲି ପ୍ରମୋଟ ହେଇଥିଲା ମାର୍କେଟରେ, ବୋଲେ ଯେତେବେଳେ ବାହାରୁ ନେଇ ଆସିଲା ଫୁଲଟା ଡିମାଣ୍ଡ ବହୁତ ବଢ଼ିଗଲା, ତା ଉଲ୍ଟିଆ ହେଇଗଲା। ସେ ସମୟରେ କ'ଣ ଆଜ୍ଞା, ଗୋଟେ ଗୋଟେ ପିସ୍ କି ଆମେ 3 ଟଙ୍କା 4 ଟଙ୍କା ହୋଲସେଲ୍ କରୁଥିଲା, 10 ଟଙ୍କା 12 ଟଙ୍କା ହୋଲସେଲ୍ କରୁ। ଗୋଟେ ପଲି ହାଉସ୍ରେ ମୁଁ 3 ଲକ୍ଷ 3.5 ଲକ୍ଷ ଗୋଟେ ପ୍ୟାକ୍ ଅର୍ସିଜନ୍ରେ ବିକିଥିଲି।
1: ଯାହା ହଉ, ଏଇ ଯେନ୍ ଜରବେରା ଫୁଲଟା କ'ଣ ଚାଷ କରୁଛନ୍, କେତେ ଜାଗା ଥିଲା?
2: ଏବେ ତ ଆଜ୍ଞା ମୋର ପାଖେ ଯେନ୍ 6ଟା ଷ୍ଟ୍ରକ୍ଚର୍ ଅଛେ, ହଜାରେ ହଜାରେ ସ୍କୋୟାର ମିଟର ସବୁ ଷ୍ଟ୍ରକ୍ଚର୍ ଗୁଡ଼ାକ ଅଛି। ଯେନ୍ 25 ଡିସମିଲ୍ ଜାଗା, 2 ଟା 25 ଡିସମିଲ୍ ଅଧା ଏକର ଜାଗାରେ ଗୋଲାପ ଅଛେ, ଆଉ ଅଧା ଏକର ଜାଗାରେ ଜରବେରା ଫୁଲ ଅଛେ। ବାହାରେ କାଣା କରସୁ, ଆମେ ଖାଲି ଜାଗାଟା ଯେନ୍ ସେଡ଼ନେଟ୍ ହାଉସ୍ ଅଛେ, ଛାୟାଗୃହ ଅଛେ, ସେନ ଏଖେନ୍ ଖରା ମାସେ ବି ଆମର ଗେଣ୍ଡୁ ଫୁଲ ବାହାରୁଛେ। ଏସେନ୍କେ ଗୋଟେ ବ୍ୟବସ୍ଥା କରିଦେଉଛୁ କି ଯେନ୍ତା ଗାଡ଼ି ସଜାବାରେ ଯେନ୍ ଡେକୋରେଟିଭ୍ ପ୍ଲାଣ୍ଟ ଗୁଡ଼ାକ ଅଛେ, ସେ ପ୍ଲାଣ୍ଟ ଗୁଡ଼ାକ ବି ଲଗେଇ ଦେଇଛୁ ବୋଲେ ଲୋକାଲ୍ର ଯେନ୍ ଗାଡ଼ି ସଜା ହେସି ଫୁଲ ଯେନ୍ ବାହାଘରରେ ଯେନ୍ ଡେକୋରେଟ୍ କରସନ୍, ସେମାନେ ମାନେ ପଲେଇ ଯାଇସନ୍ ଆମନିକେ। ଗୋଟେ ଗାଡ଼ିକେ ଯଦି ଆମେ ଦେଉଛୁ ବୋଲେ 1000ରୁ 1500 ଟଙ୍କାର ସାମାନରେ ତାଙ୍କର ଗୋଟେ ଗାଡ଼ି ପୁରା ସୁନ୍ଦର କଞ୍ଚା ଫୁଲ ଡାଲ ପତର ହେଇଯାଇସି, ସେଟାକି ଯଦି ସେମାନେ ଦୋକାନୀରୁ ଆଣିବେ 2500 ଟଙ୍କା ଖର୍ଚ୍ଚ ହେଇଯାଇସି।
1: ଆଚ୍ଛା, ଏଇ ଯେନ୍ ଗଞ୍ଜା ଫୁଲ ଆପଣ ବୋଲେ ହେଟା କେତେ ଜାଗା ଥିଲେ?
2: ଗଞ୍ଜା ଫୁଲଟା ସବୁବେଳେ ଆମ ରୋଟେଟ୍ ପ୍ରତ୍ୟେକ 2 ମାସ ଆମେ ଥରେ ପ୍ଲାଣ୍ଟିଂ କରୁଛୁ, ଯଦ୍ୱାରା ଆମେ ବର୍ଷ ସାରା
1: ହେଇପାରୁଛି।
2: ଯେନ୍ତାକି ବର୍ଷା ଦିନେ ଗଛଟା ବଢ଼ିଯାଇସି ଭଲ ହୁଏନି, ବୋଲେ ତାର ଲାଗି ଆମେ ପଲି ହାଉସ୍ ଭିତରେ ଲଗେଇ ଦେସୁ। ଖରାଦିନେ ତାକେ ଛାଇ ଦରକାର, ଟିକେ ଶୀତ ଦରକାର, ବୋଲେ ସେଡ଼ନେଟ୍ ଭିତରେ ଲଗେଇ ଦେସୁ। ଏନ୍ତା କରିକିରି ଆମେ ଗୋଟେ ଗ୍ରାହକେ ସବୁବେଳେ ବର୍ଷ ସାରା ଦେଇପାରୁଛୁ। ଆଉ ତା ସାଙ୍ଗେ ଆଉ ଗୋଟେ ପ୍ଲସ୍ ପଏଣ୍ଟ ଅଛି, ଯେନ୍ ପାଖେ ମୋର ଲେବର ମାନେ ତ କାମ କରୁଛନ୍, ମାନେ ୱିମେନ୍ ଏମ୍ପାୱାର୍ଟା ଯେନ୍ ଅଛନ୍, ତାର ବାହାରେ କାଣା ଅଛି, ଗାଁରେ ଯେନ୍ କର୍ମଚାରୀ ମାନେ ବିଡ଼ି ବନାଉଥିଲେ ତାହାକୁ ଆମେ ମାଲା ବନାବାର ଶିଖେଇ ଦେଇଛୁ। 80 ପଇସା ଦେଉଥିଲୁ, ଏଖେନ୍ ତାଙ୍କୁ ଟଙ୍କାଟେ ଦିଆହଉଛେ,
1: ଗୋଟେ ମାଲାକେ
2: 3 ଫୁଟର ଲମ୍ବା ରହିଛି ମାଲାଟାକେ, ମାନେ ଜଣେକେ ସନ୍ଧ୍ୟାରେ ଯଦି ବସ୍ତେ ଫୁଲ ଦେଲେ ବେଲେ 8-9 ବୟସ ତକ ଘରେ ଖାଇ ପିଇକିରି ବି 80-100 ମାଲା ବନେଇ ଦେସି, ତାହାକେ ଆମେ ସକାଳୁ ବସ୍ରେ ପଠେଇ ଦେସୁ।
1: ଆଚ୍ଛା, ଆପଣ କେତେ ଲୋକ ଲଗେଇଥିବେ?
2: ମୋର ବଗିଚାରେ 8 ଲୋକଟା ବର୍ଷ ସାରା ମନ୍ଥଲି ପେମେଣ୍ଟ ଅଛ, ଆଉ ଯଦି କାମ ବଢ଼ିଗଲା ବେଲେ ଆମେ ଏକ୍ସଟେଣ୍ଡ କରୁଛୁ।
1: ଚାଷ ଆପଣ ସବୁ କରୁଛନ୍? ସବୁ ମିଶିବା କେତେ ଧାନ ତ 25 ଏକର ଖଣ୍ଡେ କରୁଛି, ଏଇଟା ମାନେ ସବୁ କେତେ କରୁଛି?
2: ଆକ୍ଚୁଆଲି ଧାନଟା ଆମର ମୁଁ ଯେନ୍ ପରିବାରରେ ରହିସି ସେଟା ଆମର ଗୋଟେ ଜଏଣ୍ଟ ଫ୍ୟାମିଲି, ସେନକା ବି ମୋର ବାପା ମାନେ 4ଟା ଭାଇ ହେଇକିରି ଅଛନ୍ତି। ସେଟା ଆମର ଧାନ ଚାଷଟା ହଉଛି ମୁଖ୍ୟ ଜୀବିକା। ପୁଆଲଟାକେ ମୁଇଁ ମୋର ବଗିଚା ନେଇକି ଆନ୍ସି, ମୋର ଯେନ୍ ହର୍ଟିକଲଚର ସେଟଅପ୍ଟା, ଆଉ ବାକି ଯେନ୍ ଆମର ଫ୍ଲୋରିକଲଚର କମ୍ପୋଷ୍ଟ ଆଉ ଫିସରି ସେକ୍ଟରଟା ଅଛେ, ସବୁ ହିସାବ କଟା ମୁଇଁ ବୁଝ୍ସି,
1: ମାଛ ଚାଷ ମାନେ
2: ଫୁଲ ଚାଷ ମାନେ। ସେଥି ମୁଇଁ 15-20 ଲକ୍ଷ ଟଙ୍କା ମୋର ବର୍ଷକୁ ଟ୍ରାଞ୍ଜାକ୍ସନ୍ ହେଇଯାଉଛେ ଇ ବର୍ଷ ଯେନ୍ଟା ମାର୍ଚ୍ଚ ଟୁ ମାର୍ଚ୍ଚ ତକ।
1: ଆଉ ଯେନ୍ ପରିବା ବୋଇଲେ ଆପଣ କାଣା କାଣା ଫୁଲକୋବି ଚାଷ କରୁଛନ୍?
2: ଆଜ୍ଞା, ସେଟା ଅଫ୍ ସିଜନ୍ର ଫୁଲକୋବି, ଯେନ୍ତା ଆପଣ ଜାଣୁଥିବେ କି ନୂଆଖାଇ ବେଲ୍କେ ବଢ଼ିଆ ରେଟ୍ ରହିସି, ବେଲେ ସେ ସମୟ 80-70 ଟଙ୍କା ହୋଲସେଲ୍ ହେଇଯାଇସି, ମାନେ ଗୋଟେ ଫୁଲକୋବି ଅଧା କେଜି ସାଇଜ୍ କରିଦେଲେ ବେଲେ ବି 30-35 ଟଙ୍କା ହେଇଯାଇସି।
1: ନୂଆଖାଇ ବେଲେ ତ ଠିକ୍ ଫୁଲକୋବି ହେଲା, ପାତଲଘଣ୍ଟା ହେଲା, ଲୁଖୁଜି ଖୁଜି ଆଣିବେ,
2: ବେଲେ ଆମେ ଭାଜଣ କରୁଛୁ 1000 ସ୍କୋୟାର ମିଟରରେ 6000 ପ୍ଲାଣ୍ଟ ଲଗାସୁଁ, ଯଦି 10% ଡ୍ୟାମେଜ୍ ବି ହେଇଗଲା, 15% ଯଦି 5000 ପ୍ଲାଣ୍ଟ ବିକିଲେ ବେଲେ ବି 1.5 ଲକ୍ଷ ଟଙ୍କା 50-60 ଦିନ ପଲି
1: ଆସିଛି। ଫୁଲକୋବି ଚାଷ ପଡ଼ିଲେ ଏଇଟା ବି ଆପଣ ଜୈବିକ କରସନ୍?
2: ଆଜ୍ଞା, ଯଦି ବହୁତ କଥା ନି ମାରିଲା ବେଲେ ଆମେ ଦରକାର ପଡ଼ିଲେ
1: ବେଶୀ କିନା ଜାଣା କାଣ ବିନା ସିଜନର ହେଲେ
2: କହିଦେସି ସେଟା। ବାକି ମତେ ଗୋଟେ ଗୋଟେ କ୍ୱେଶ୍ଚେନ୍ ଆସି କି ଆମେ ଜାଣିଲୁ ଏଠି ତ କିଛି ତ ଲେଖାପଢା କି ଗଭର୍ଣ୍ଣମେଣ୍ଟର ଅଥରାଇଜେସନ୍ ସାର୍ଟିଫାଏଡ୍ ନି ନଇଥି, କେନ୍ତା ଜାଣିବୁ ଏଇଟା ଅର୍ଗାନିକ କହିକିରି? ମୁଁ ତାକୁ କହିସି କି ଫିଡ଼ବ୍ୟାକ୍ ମୋତେ ଗୋଟେ ଗିଫ୍ଟ ନେଇଯ, ଖାଇକିରି ମୋତେ ଫିଡ଼ବ୍ୟାକ୍ ଦେବ। ଆଉ ଯେତିକି ଲୋକକେ ବି ଏସବୁ ୱାର୍ଡଟା ମୁଁ କହିଛେ ସେମାନେ ଆଉ ଥରେ ମୋତେ ପ୍ରପୋଜ୍ କରିଛନ୍ତି ମୋତେ ଡାଲ ପତର ସହ ଏତେ ଦେବୁ ଫିଡ଼ବ୍ୟାକ୍ ପଲି ଆସି।
1: ଆର କାଁ କାଁ ପନିପରିବା କରସନ୍? କାଁ ଆପଣ ଚାଷ
2: ପନିପରିବା ବେଲେ ଆକ୍ଚୁଆଲି ମାଟିର ଉର୍ବର କ୍ଷମତା ବଢ଼ବାର ଲାଗି
1: ଫସଲ ବଦଳେ ବଦଳେ କରି କରବାରଟା,
2: ବେଲେ ସେଥି ଆମେ ଇଣ୍ଟିଗ୍ରେଟେଡ୍ ବି କରିଦେସୁଁ କେତେବେଳେ, କେନ୍ତା ମାନେ କେତେବେଳେ ଏଖାନେ ଗୋଟେ ପ୍ଲଟ୍ ଲଗାବାର ଅଛେ, କର୍ଲା ଲଗେଇଦେବୁ ମୁଁ ତାର ସାଙ୍ଗେ। ତାପରେ ଆମେ କାଣା କରୁଛୁ, ଆମର ରୋଗ ପୋକ କ୍ଷମତା କରିବାର ଲାଗି ଆମର ଟୋଟାଲ ଫାର୍ମଟା ସାରା ପୁରା ହାଇଟେକ୍, ମାନେ ଇରିଗେସନ୍ ଡ୍ରିପିଂ, ଘାସ ଲାଗି ଆମେ ଲୋକମାନେ କାଣା କରସନ୍ ହର୍ବିସାଇଡ୍ ୟୁଜ୍ କରସନ୍, ଆମେ ୱିଡ଼ମେଟ୍ ଲଗେଇଦେସୁଁ, ମଲ୍ଚ କରିଦେସୁଁ, ଆଉ ସବୁବେଳେ ବ୍ୟବସ୍ଥିତ କ୍ଷତି, ମାନେ ଯେତିକି ବେଳେ ଯେନ୍ଟା ଅଛେ ସବୁବେଳେ ସେଟାକି ଆମେ ପୁରା ହାଇଟେକ୍ଲି ଇରିଗେସନ୍ ବି ଆମେ କେତେବେଳେ ଫ୍ଲଡ୍ ପାଣି ଦେଉନି, ଆଉ ସବୁବେଳେ ପେଷ୍ଟକେ ବି ମ୍ୟାନେଜମେଣ୍ଟ କରିବାର ଲାଗି ଯେନ୍ତାକି ହେଇଗଲା ଲାଇଟ୍ ଟ୍ରାପ୍ ହେଇଗଲା, ଷ୍ଟିକି ଟ୍ରାପ୍ ହେଇଗଲା, ଏସବୁ ଜିନିଷ ଗୁଡ଼ାକ ବ୍ୟବହାର କରୁଛୁ।
1: ଆଚ୍ଛା, ମଝିରେ ଗୋଟେ ଫିର ଚାଷବାସ କଥା ଲାଗମା, ଘରେ କି କିଏ ଅଛନ୍?
2: ଘରେ ଆମେ ଗୋଟେ ଜଏଣ୍ଟ ଫ୍ୟାମିଲି ଅଛୁ, ଆମର ଫ୍ୟାମିଲି ଥି 22 ଜଣ ଅଛୁ।
1: ଆପଣଙ୍କର ଛୁଆ ପିଲା?
2: ମୋର 2ଟା ପୁଅ।
1: 2ଟା ପୁଅ ସେମାନେ କାଣା କରୁଛନ୍?
2: ସେମାନେ ଏଖେନ୍ ପଢ଼ୁଛନ୍, ଗୋଟେ 5 ପଢ଼ୁଛେ, ଗୋଟେ 10 ମାସ।
1: ଆପଣ କେତେ ତକ ପଢ଼ାପଢ଼ି କରୁଛନ୍?
2: ମୁଇଁ ଗ୍ରାଜୁଏଟ୍ କରିଛି ଆଜ୍ଞା, ବାକି ଗ୍ରାଜୁଏଟ୍ ହେଇସାରିଲା ପରେ ମୁଇଁ ପାଖାପାଖି 14ଟା ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ଟ୍ରେନିଂ କରିସାରିଛେ, ଚାଷ କରିବି
1: ଶିଖିଛି। ଯେନ୍ ଗ୍ରାଜୁଏସନ୍ ଆପଣ କହିଲେ, ବିଏ ପଢ଼ିଲେ, କେନ୍ ସାଲେ ପାସ୍ କଲେ?
2: ବିଏ ମୋର 2003।
1: ସେ ସମୟରେ ଇଚ୍ଛା ନା ହେଲା ନୌକରୀ ନୌକରା କାଣା କରୁଛି?
2: ଚେଷ୍ଟା କରିଥିଲି ଆଜ୍ଞା, ଲେକିନ୍ ଗୋଟେ ଜୁନୁନ୍ ଥିଲା କି ମାନେ ମୁଇଁ ଚାଷ କରିବି, ଗୋଟେ ନୂଆ କିଛି କରିବି।
1: ଆଜି ଅଫସୋସ୍ ହେସି କି ତାର ମାନେ ଚାକିରି କାହା ହେଲା ନାଇଁ କରିବି ବୋଲି?
2: ନାଇଁ ନାଇଁ, ଯେନ୍ଟାକି ବି ମନେ ଭାବିଦେସନ୍, ସବୁ ଗୋଟେ ଲକ୍ଷ୍ୟ ଥିସି କି ବର୍ଫିଲା ଏରିଆ ବୁଲବାର ଅଛେ, 5 ଦିନ ଛୁଟି ମନେବାର ଅଛେ, ମୁଁ ଯେତେବେଳେ ଚାହେଁ ମୋତେ ସବୁ ହେଇପାରୁଛେ ସେଟା,
1: ବୋଲେ ଆଉ କ'ଣ ଦରକାର?
2: ହଁ,
1: ଆଉ ଯେନ୍ ଜମି ଯେନ୍ ଚାଷ ଆପଣ କରୁଛନ୍ ସେଟା ପୈତୃକ ଜମି ମାନେ କି ଆପଣ ପଛେ ବି କିଛି କିଛି ଘିନିଛନ୍?
2: ହଁ, ଯେନ୍ଟାକି ମୁଇଁ ମୋର ଏଖେନ୍ ହର୍ଟିକଲଚର ସେଟଅପ୍ଟା ଅଛେ ସେଟାକେ ତ ପୈତୃକ ଜମି ଦାଦାମାନେ ବାପା ଘିନିଦେଇଥିଲେ, ସେଟା ତ ଅଛେ। ତାର୍ ପରେ ତାର୍ ବାହାରେ ମୁଇଁ ଗୋଟେ ଯୌଥ ପରିବାରରେ ରହିଲା ପରେ ବି ପାଖାପାଖି 6 ଏକର ଉପରେ କିଣାକିଣି ହେଇକିରି ତାହାକେ ଏଖେ ନୂଆ ହାଇଟେକ୍ଲି ଫାର୍ମ ଉପରେ ଡେଭଲପ୍ ହେଇଗଲାନ।
1: ଆଚ୍ଛା, ଆପଣ ଫେର ମାଛ ଚାଷ ବି କରୁଛନ୍?
2: ଚାଷଟା ଦୁଇଟା ପୋଖରୀରେ କରୁଛୁ,
1: ନିଜର ବନ୍ଧା।
2: ଆଜ୍ଞା, ମାନେ ଆମର ଗାଁଟା ଅଛେ ନଦୀ ଏରିଆ, ନଦୀ ଲାଗିକିରି।
1: ଆଜ୍ଞା ଆଜ୍ଞା,
2: ହେଲେ ସେଟା କାଣା କରୁଛୁ, ଯେନ୍ ବନ୍ଧଟା ଅଛେ ଆମର କ୍ଷେତକେ ଲାଗିକିରି ନଦୀରୁ ଗୋଟେ ଲିଫ୍ଟ ଇରିଗେସନ୍ ଅଛେ, ତାହାକେ କେନାଲ କରିକିରି ପାଣିଟାକେ ପକେଇ ଦଉଛୁ ପୋଖରୀଥି। ସେଟା ବି ସୋଲାରରେ, ଆମର ଫାର୍ମଟା ବି ସୋଲାରରେ ହିଁ ଅପରେଟ୍ ହେଉଛି, ମାନେ ପୁରା ଇକୋ ଫ୍ରେଣ୍ଡଲି।
1: ବେଲେ ସେଟା ଆପଣଙ୍କର କେବେ କେବେ ମାଛ?
2: ବର୍ଷକୁ ଥରେ କ୍ରପିଂ କରୁଛୁ, କାହିଁ ଯେନ୍ ଆମେ ପାଣିଟା ଷ୍ଟୋର୍ କରୁଛୁ ସେ ପାଣିଟାକି ଆମର ଯେନ୍ ଅଲଗା ଅଲଗା ପ୍ଲଟ୍ ଅଛେ ସବୁ ସେଇଟାନୁ ନ ଲିଫ୍ଟିଂ କରିକି ଅଣ୍ଡରଗ୍ରାଉଣ୍ଡ ପାଇପିଂ ହେଇକିରି ସବୁ ଫାର୍ମ ମାନକେ ଯାଇଛେ ସେଇ ପୋଖରୀନୁ। ଆଉ ସେଥି କାଣା ଆସି ସେ ଆମର ନଦୀର ପାଣିଟା ବି ଷ୍ଟୋର୍ କରାହେସି, ତାପରେ ଏଖେନ୍ ବର୍ଷା ଜଳଟାକି ବି ସେନ ଷ୍ଟକ୍ କରାହେସି।
1: ଯିଏ ହେଲେ ବି ଆପଣଙ୍କର ଫାର୍ମକେ ତାର ମାନେ ପ୍ରକୃତିରେ ଦେଖି ଯିବାର କଥା।
2: ଆଜ୍ଞା,
1: ନାଇଁ ହଁ,
2: ଓଡ଼ିଶା ଗଭର୍ଣ୍ଣମେଣ୍ଟର ଫାର୍ମର୍ସ ଭିଜିଟର୍ସ ମାନେ ଥିସନ୍, ପାଖାପାଖି 20-15 ପ୍ରତ୍ୟେକ ବର୍ଷ ହେସନ୍।
1: ଆଚ୍ଛା, ତାପରେ ଆପଣ ଗୋଟେ ବାୟୋ ରିସର୍ଚ୍ଚ ସେଣ୍ଟର କରୁଛନ୍ ବୋଇଲେ ସେ ତାର ବିଷୟ ଟିକେ?
2: ସେଟା ଆକ୍ଚୁଆଲି ମୋର ପାଖେ ମୋ ଦାଦାମାନଙ୍କର ଘରେ ଥିଲେ ବେଲେ ଗାଈ, ଦେଶୀ ଗାଈ ଆଉ ମେଣ୍ଢାଟା ବହୁତ ଥିଲେ, ବେଲେ ସେଟା ଅବ୍ୟବସ୍ଥିତ ହେଇକି ଥିଲେ, ଯେନ୍ତା ଟ୍ରେଡିସନାଲ ରଖା ହଉଥିଲା। ବେଲେ ଇ ଫାର୍ମ ସେଟଅପ୍ଟା ବଢ଼ିଗଲା ପରେ ମୁଁ ସେଟା କାଣା କରିଛେ, ସେଇ ଫାର୍ମ ନେଇକି ଆଣିକିରି ଗଭର୍ଣ୍ଣମେଣ୍ଟ ବି ମୋତେ ପ୍ରୋତ୍ସାହନ ଦେଲେ କି ନାଇଁ ତମର ଦ୍ୱାରା ବାୟୋ ରିସର୍ଚ୍ଚ ସେଣ୍ଟରଟା ହେଇପାରବା, ଆଦ ଦ୍ୱାରା ମୋତେ ଟ୍ରେନିଂ ବି କରାହେଲା ଆଉ ସେଥିଲାଗି ମୋତେ ପ୍ରୋତ୍ସାହନ ବି ଦିଆହେଲା। ବେଲେ ଏଇ ବର୍ଷ କାଣା କରୁଛନ୍, ଗଭର୍ଣ୍ଣମେଣ୍ଟ ମୋତେ ଜଣେଇଛନ୍ କି ହର୍ଟିକଲଚର ଅଣ୍ଡରରେ ସେଟାକି ଆମେ ଯେତିକି ଆମେ ୟୁଜ୍ କରୁଛୁ ସେ ଖତ ମୁତଟାକେ ଔଷଧୀୟ ବନେଇକିରି ତାପରେ ତାହାକେ ଆମକୁ କିଛି 150 ଚାଷୀକି ବି ସାଙ୍ଗେ ନେଇ ଲାଗ୍ବା, ଯେନ୍ମାନେ କି ସେଟାକି ନିଜର ଖାଇବାର୍ ଲାଗି ପହିଲା ଅର୍ଗାନିକ୍ କ୍ଷତି କରିବେ, ତାପରେ ତାଙ୍କ ନୂଆକା ହେଲା ସେମାନେ ଖାଉଟିକି ଦେବେ।
1: କେତେ ପଟ ଗାଈ ଅଛି?
2: 24 ଗାଈ ଅଛନ୍, ଦେଶୀ ଗାଈ, ପୁରା ଦେଶୀ ଗାଈ,
1: ପୁରା ଦେଶୀ ଗାଈ ମାନେ। ବେଲେ ସେନୁ ଗୁରସ୍ ବି ହଉଥିବ?
2: ଗୁରସ୍ ବି ହେସି, ଯେନ୍ କେଜି 2 କେଜି ଗୁରସ୍, 2-4-5 କେଜି ହେଇଯାଇସି, ମାନେ ଏନ୍ତା ତ ନୁହେଁ ସେ କି ମାନେ ସେନେ ବହୁତ ବେଶୀ ଦେସନ୍, 2-4 ଯେନ୍ ଦୁହା ଥିସନ୍ ସବୁବେଳେ ସେଟା ଘରେ ହେଇଯାଇସି, ଆଉ ଯେନ୍ ଘିଅଟା ହେସି ସେଟା ଆମେ 3,000 କେଜି ବିକି ଦେସୁ, ଆମର ପୂଜା କରବାର ଛାଡ଼ିକିରି ବାହାରେ ଯେନ୍ 5-8 କେଜି ଘିଅ ହେଇଯାଇସି ସେଟାକେ ଦେଇଦେସୁଁ। ହଁ, ଏଖେନ୍ ତ ଖରା ମାସ ସବକୁରର ଘରେ ମାନେ ଦୁଧ ଦହିଟା ଦରକାର ଲାଗେ, ସେଟା ଖାଇବାର ବାହାରେ ଯଦି ହେବା ବେଲେ ବିକି ଯାଇସି, ହେନ୍ତି କାର ଘରେ ପୂଜା ହେଲା ଫୁଲ ଜାଗାରେ ଯେନ୍ତା ପୂଜା ଲାଗି ଗୁରସ୍ ଦରକାର ପଡ଼ସି, ହେନ୍ତା ଖତ ବି ନେବାର ଲାଗି ଆଜିକାଲି ଲୋକ ଆଉଛନ୍।
1: ବେଲେ ଜିଆ ଖତ ବି ଆପଣ ବନାସୁ ବୋଲୁଥିଲେ?
2: ଜିଆ ଖତ ବି ବନାହେସି, ବଗିଚାରେ ଯେତ୍କି ବି ୱେଷ୍ଟ ହେସି, ପଲି ହାଉସ୍ ମାନଙ୍କୁ ଯେନ୍ ଡାଲ ପତର ସୁଖା ବାହାରିଛି ତାହାକେ ସବୁ ଟାଙ୍କିରେ ଦିଆହେସି, ଛତୁରୁ ଯେନ୍ ୱେଷ୍ଟ ବାହାରିଛି ପାଖାପାଖି ଆମର ଅଧା କେ ଜିଆ ବିଡ଼ା, 1,00,000-10,000 ବିଡ଼ା ପୁଆଲ ଆମକୁ ବର୍ଷକୁ ଦରକାର, ଯାହାକି ଆମେ ଗୋଟେ ବହୁତ ବଡ଼ ଷ୍ଟୋର୍ କରିକି ରଖିଛୁ, ଆଜ୍ ବେଷ୍ଟ ସେଟ୍ କରିକି 70 ଫୁଟ ଲମ୍ବା, 16 ଫୁଟ ଚଉଡ଼ାରେ, 16 ଫୁଟ ହାଇଟ୍ରେ ଗୋଟେ ଷ୍ଟୋର୍ ଅଛି।
1: ଆପଣଙ୍କର ଯେନ୍ ନିଜର ଚାଷ ହେଉଛି ସେଥିରୁ
2: ସେଥିରୁ ପୁଆଲ କେ ବନ୍ଧେଇକି ରଖସୁ, ସେଥିଲାଗି ଆମେ ଦେଶୀ ଧାନ ଚାଷ କରସୁ, ସେଇ ଗୋଟେ ପ୍ଲସ୍ ପଏଣ୍ଟ ଅଛି, ସେଟା ହାଇବ୍ରିଡ୍ ଧାନରେ ଆମେ ପୁଆଲ ଛତି ଉତ୍ପାଦନ କରିପାରୁ ଭଲ, ସେଥିଲାଗି ମୋତେ ଘରେ ବି କହି ଲାଗ୍ସି କି ଆମେ ଦେଶୀ ଧାନ କରମା,
1: ବେଲେ ପୁଆଲ ତଥାପି ବି ତାର ମାନେ
2: ବାହାରୁ ବି କିଣି ଲାଗ୍ସି, ତାପରେ ସେ ଯେନ୍ ପୁଆଲର 2 ସାଇଡ୍ କଟା ହେସି ତାହାକେ ଚାପ୍ କଟିଂ କରିଦେଇକି ଗାଈକେ ଖୁଆହେସି, ତାପରେ ପୁଆଲର ଯେନ୍ ଛତି ପରେ ଫୁଟି ସାରିଲା ପରେ ଯେନ୍ ୱେଷ୍ଟ କରାହେସି ତାହାକେ ଡିକମ୍ପୋଜ୍ କରାହେସି, ନହେଲେ ଡାଇରେକ୍ଟ କେଞ୍ଚୁଆ ଟାଙ୍କିରେ ପକାହେସି, ସେଟାକେ କାଣା କରସୁ ଆମେ କୁଲ୍ କରିଦେସୁ, ଯେତେବେଳେ ପାଣି ଦେଇକିରି ଫେତି ଖତ ଦେଇଦେସୁ, ଏତେ କେଞ୍ଚୁଆ ଛାଡ଼ିଦେସୁ, ବହୁତ ସୁନ୍ଦର ଚାପ ତିନୁ ବି ବଢ଼ିଆ କ୍ୱାଲିଟି କମ୍ପୋଷ୍ଟ ବନିକି
1: ତାପରେ ଗଲେ ଯେ ଗୋଟେ ବହୁତ ସୁନ୍ଦର କଥା ଯେ ଆପଣଙ୍କର କେନ୍ସି ଜିନିଷ ତାର ମାନେ ନଷ୍ଟ ନାଇଁ ହୁଏ, ସବୁଟାକେ ବ୍ୟବହାର ହେଇପାରୁଛି, ସେ ଡାଲ ପତର ହଉ ସେ ଯାହା ହଉ ଚାଷର ଯାହା ଅବଶିଷ୍ଟ ଜିନିଷ ମାନେ ରହୁଛି ସେ
2: ସବୁ ସବୁ
1: ଆମେ ବ୍ୟବହାର କରିପାରୁଛୁ। ଯାହା ହଉ, ବହୁତ ସୁନ୍ଦର କଥା ଆଜ୍ଞା, ଆପଣଙ୍କର ଚାଷ କରିବା ଯେନ୍ ବିଧିରେ କରୁଛନ୍, ଜିନିଷ ବି କରୁଛନ୍, ବହୁତ ଖୁସି ଲାଗିଲା, ବହୁତ ସୁନ୍ଦର ଲାଗିଲା। ଆଉ ହୁଏତ ଆମର ଚାଷୀ ଭାଇ ବହିନମାନେ ଆପଣଙ୍କନୁ କିଛି ଜିନିଷ ନିଶ୍ଚୟ ଶିଖିପାରିଥିବେ, ତଥାପି ବି ଆପଣ ଆମର ଯେନ୍ ଚାଷୀ ଭାଇ ବହିନମାନେ ଅଛନ୍, ଆପଣଙ୍କୁ ଶୁଣୁଛନ୍ ରେଡ଼ିଓଥି, ସେମାନଙ୍କୁ ଆପଣ କାଣା କହିବା ଲାଗି ଚାହିଁବେ?
2: ପହିଲା ତ ଏଖେନ୍ ଯେନ୍ତା କହୁଥିଲି କି କେନ୍ସି ଜିନିଷ ବି ମାର୍କେଟିଂର ମୋର 10-12 ବର୍ଷର ଏକ୍ସପିରିଏନ୍ସ କହୁଛେ, କେନ୍ସି ବି ଜିନିଷକେ ଆମେ ଯେନ୍ ଲଗାତାର ଉତ୍ପାଦନ କଲା ମାର୍କେଟିଂର ଅସୁବିଧା ନିନ, ତାପରେ ଉତ୍ପାଦନ ଲାଗି କେମିକାଲ ୟୁଜ୍ କରି ଲାଗୁଛେ, ତାହାକେ ଯଦି ଆମେ ଟେକ୍ନୋଲୋଜି କି ୟୁଜ୍ କରମା ବେଲେ ଆମକୁ କେମିକାଲ ଖର୍ଚ୍ଚା ବି ପୁରା କମିଯାଉଛେ। ଯେନ୍ତାକି ଏଖେନ୍କେ ଆପଣ କହିଥିଲି କି ଆମେ ଘାସ ଲାଗି ହର୍ବିସାଇଡ୍ ୟୁଜ୍ କରୁ, ୱିଡ୍ମେଟ୍ ଲଗେଇଦେସୁଁ, ପାନ୍ର ରିକ୍ୱାରମେଣ୍ଟ କମ୍ ଲାଗି ମଲ୍ଚ କରିଦେସୁଁ, ପାନ୍ର ପର୍ଯ୍ୟାପ୍ତ ଖର୍ଚ୍ଚା ନି କରବାର୍ ଲାଗି ବୋଲିକିରି ଆମେ ଡ୍ରିପ୍ ଇରିଗେସନ୍ ଲଗେଇଦେସୁଁ, ବେଲେ ଆମର ଉତ୍ପାଦନ ବି ବଢ଼ିଯାଉଛେ, ମାନେ ରୋଗ ପୋକର ବି କମିଯାଉଛେ।
1: ଯାହା ହଉ ଆଜ୍ଞା, ଆପଣ ଆସିଲେ ଆମକୁ ଏତିକି କଥା କହିଲେ, ଆମର ଚାଷୀ ଭାଇ ବହିନମାନଙ୍କୁ ଏତିକି କଥା କହିଲେ, ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
2: ନମସ୍କାର ଆଜ୍ଞା, ଧନ୍ୟବାଦ।
1: କେନ୍ତା ବାବୁ ଶୁଣିଲୁ?
0: ଏ ବା ହଁ ଦାଦା, ସବୁ ଗୁଟ ଗୁଟ କରି ସବୁ କଥା ଶୁଣିଲି।
1: ବୋଲେ କାଁ କାଁ ଶିଖିଲୁ ପହିଲା?
0: ନାଇଁ କେଡ଼େ ବଡ଼ କଥାଟେ ଭାବ, ଗୋଟେ ମନୁଷ୍ୟ ହେଇକିରି କେତେ ପ୍ରକାରର କେତେ କିସମର କାମ ମାନେ କରୁଛେ, କେତେ କିସମର ହେନ ଚାଷ କରୁଛେ। ସେ ଧାନ ଚାଷ ନୁ ନେଲିଅ କି ତମର ସେ ଆମର କାଁ ବୋଲୁଛନ୍
1: କି ସେ ଛତି କରୁଛେ,
0: ଛତି କରୁଛେ,
1: ଫୁଲ ଫୁଟଉଛେ, ଫୁଲ ଗୋଲାପ ଫୁଲ ଜରବେରା, ତାପରେ ଧାନ ପଚିଶ ଏକର କରୁଛନ୍, ପନିପରିବା ମାନେ କରୁଛନ୍, ଫୁଲକୋବି ଇଟା ମାନେ କରୁଛନ୍, ବାୟୋ ରିସୋର୍ସ ସେଣ୍ଟର ଅଛି, ମାଛ ଚାଷ ଯୁଡ଼େ ବନ୍ଦ କରୁଛନ୍,
0: ସେ ଜିଆ ଖତ ଫେର କରୁଛନ୍,
1: ଜିଆ ଖତ
0: କେତନି କେତେ କଥା ଅଛି।
1: ବାପ ଆଉ କେନ୍ସି ତାଙ୍କର ଦେଖ, ଆଉ ସବୁ ବ୍ୟବସ୍ଥିତ ଫେର କେନ୍ସି ଜିନିଷ ମାନେ ତାଙ୍କର ତାର ନୁକସାନ ନାଇଁ ଯିବାର। ତାପରେ ତାଙ୍କର ଚାଷର ଘାସ ପତର ନୁ ନେଇକିନା ପୁଆଲ ନୁ ନେଇକିନା କିଛି ତାର ମାନେ ନୁକସାନ ନାଇଁ ଯିବାର, ଖତ ମୁତ ସବୁ ବ୍ୟବହାର ହେଉଛି।
0: ସତ କଥା ଦାଦା, ମାନେ ଗୋଟେ ଗୋଟେ ହିସାବେ ଯଦି ଆମେ କର୍ମା ବେଲେ ଯାଇକିରି ଆମେ ସବୁ ଜିନିଷ ସଫଳତା ପାଇପାରମା, ତାର ମାନେ ଇ ଜିନିଷ ନୁ ଆମେ ତାଙ୍କରନୁ ଜାଣିପାରଲା।
1: ମୁଁ ତ କହିମି ଆଜ୍ଞାଙ୍କର ସେ କଥା ଲାଗୁ ଘାଏ ଯାଇକିନା ଦେଖି ଆଇବୁ ସେନ୍କେ।
0: ମୁଇଁ କାଣା ଯିମି, ତମେ ମତେ ନେଇକିରି ଯିବ?
1: ନାଇଁ ଆମେ ଦୁହେଁ ନାଇଁ, ଆଉ ଦୁଇ ଚାର ଲୋକ ବି ମିଶିକିରି ଯିମା।
0: ଆମର ବୈଠକିକି ଯେନ୍ ମାନେ ଆସୁଛନ୍ ସବୁ କହମା, ଯାଇ ଘାଏ ଟିକେ ବୁଲି ଆସମା, ଦେଖମା କେନ୍ କିସମର କରୁଛନ୍, କେନ୍ତା କାଣା କରୁଛନ୍, ଇ ଲୋକ ବି ଟିକେ ସୋର ପାଏମା କି ନେଇ
1: ବୁଲିଯିବୁ। ବେଲେ ଟିକେ ଉଷ ଦେଇକି ନା ଯିମା, ଟିକେ ଗୀତ ପତି ଶୁଣୁ।
0: ଜାଣୁଥିଲି ଗୀତ ଟିକେ ତମେ ନାଇଁ ଆସିଲାର କେନ୍ତା ହେବା, ଆଜି ତମର ମନକେ ଜାଣିକିରି ଟିକେ ପୁରା ଏଇଟା ପୁରା ଅଏନ୍ ଗୀତଟେ ଆନିଛେ। ଏଇଟା
1: ଦେଖମା ମନ ନାଇଁ ଜାଣିଥିଲେ ଫେର କହିମି।
0: ହଁ ବୋଲେ ଶୁଣୁ, ଏଇଟା ଗୀତକେ ଗାଇଛନ୍ ପରାଶକ୍ତି ସୁଭଦ୍ରିକା ଆର୍ ଗଗନ ବାଗ, ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।
1: ଶୁଣୁ ସିନା।

0: ଭଲ ଗୀତ ପଦେ ଶୁଣାଲୁ
1: ହେଇଟା ମୁଇଁ ଶୁନମି ବୋଲୁଥିଲି ପରେ କେନ୍ତା ଲାଗ୍ଲା ବୋଲିକିରି ପଚରାମି ବୁଲଛେଁ କି ତମେ କହିନେଲ ପରେ
0: ବଢ଼ିଆ ନାଇଁ ଠିକ୍ କହିଲୁ ମୋର ମନ୍କେ ଜାନିକିନା ଭଲ ଗୀତ ପଦେ ଶୁଣାଲୁ ଏ ଦେଖ ତ ଗରମ ଗରମ ଯେନ୍ ଲାଗୁଥିଲା କାଁ କାଣା ନାଇଁ କହିଲେ କାଁ ଭୂତ ଫଗୁନ ବୋଲିକିରି ସେଟା
1: ପରେ ପୁରା ଏନ୍ତା ଲାଗ୍ଲା କି ଗୋଟେ ସତେ ପୁରା ଭୂତ ମାସ ପଲେଇ ଆଇଲା ଆର୍ ପୁରା ଆମେ ପୁରା ଘାଏ ଆଣି ଭିସ୍ତେଲ ଘର ଯିମା ବାଇ ଲାଗ୍ଲା ମତେ
0: ହେତ୍କି ସବୁ କଲେ ବି ଆଏ ଯେ ଠିକ୍ କହୁଛୁ ବାକି ଯେନ୍ଟା ଗରମ ତ ହଉଛେ ଆଜି ତ ଧୁକା ପବନ ଆଦେ ଯା ହଉଛନ୍ ତାର ମାନେ ଟିକେ ପବନ ଟିକେ ଦେଇ ବସିଲାନ ଯେ ଭଲ ଲାଗୁଛେ ରେ ନାଇଁ
1: ହଏ ପରେ ନା ହେଲେ ଯେନ୍ କିସମର ଗରମ ହଉଛେ ଯେ ନାଇଁ କହନ
0: ଯେନ୍ ଗରମ ଲାଗୁଛେ ରେ ବା ଖାଲି ପଖାଲ ଲେମ୍ବୁ ମିର୍ଚା ଆର୍ ଦହି ଆଜି ଅବଶ୍ୟ ବୁଧବାର ଟିକେ ଥିଲା କି ନାଇଁ ବୁଧବାର ଦିନ ଯେନ୍ତା ହେଲେ ଟିକେ ନାଇଁ ଲାଗ୍ସି କେଁ ମୋତେ ତ ବୁଧବାର ତ ଖୋଜା ଗଲେ ଛୁଆମାନେ ବି ବାପା ଆଜି ବୁଧବାର ବୁଧବାର ଗୋଟେ ଆର୍ ଶୁକ୍ରବାର ଗୋଟେ ବୋଲେ ହେନ୍ତା ଟିକେ ଝୁରି ଜୁରି ରାନ୍ଧିଥିଲୁ ବୋଲେ ହଁ ଝୁରି ନ ଦେଖସୋର ପଡ଼ିଲା କଥା ସେ ଯେଉଁ ତୋର ଝୁରିରେ ସେ ଆଜ୍ଞା ସେ କଥା ଲଗେଇଦେଲି ଆଉ ତୁଇ ଫିର୍ ମୋତେ ଦଦା କେନ୍ତା ବଦନାମ କରିବୁ ବୋଲେ ହେବା କେଁ
1: ଇହାନି ଯେନ୍ କଥା ଲାଗୁଥିଲା ତମେ ତ ଜାଣିଛ ମନୁ ସାଇକେଲଟେ ଅଛି ଆର୍ ଗାଡ଼ି ଗୁଡ଼ା ନେନ ବୋଲେ ତମର ସାଙ୍ଗେ ଟିକେ ବସିକିରି ଜିମି ବୋଲସି ଏହାନି ଦେଖ କଇଁଠୁ ସାଙ୍ଗେ ଯେନ୍ତା ଆଇଲି
0: ତୁଇ ମୋତେ ଦାଦା କେ ବି ବେଳା ବନଉଛୁ ଯେ ଶୁନ ଗୋଟେ କାମ କର୍ମା କାଲି କାମ କାଲି ଗୁରୁବାର କାଲି ସକାଳୁ ବାହାରମା ଆଜ୍ଞାକେ ଫୋନ୍ କରିଦେମା ଘରୁ ଆଜ୍ଞାକେ ଫୋନ୍ କରି ଦେଇକିରି ତାହିଁରୁ ତାକୁ ନେଇକି ଯିମା ଆଉ ଆମର ତୋର ଯେନ୍ ମାଛ ଜାଣିଲା ବୋଲୁଛୁ ସେଟା ଆମେ ପକାମା
1: ଠିକ୍ ଅଛେ ଦାଦା ପୁରା ବଢ଼େ ପୋହରୁ ବାହାରି ଯିମା ନହେଲେ ଖରାବେଳେ
0: ବଢ଼େ ପୋହରୁ ବାହାରିଲା ଲାଗୁ ଫୋନ୍ଟେ କରିବୁ ତାହାର ଥିବେ ନାଇଁଥିବେ ସେଟା ସୁବିଧା ଥିବା ନାଇଁଥିବା ଥିବା ଯେ ଆଜ୍ଞା ବି ଥିବେ ଆଉ ଜାଣିଲା ଜଣେ ବି ଥିବା ଏନ୍ତିକିରି ବେଲେ ଶୁନ ତ ସେ ସକାଳେ ଯେ ନାଇଁ ଧର ମାଛ ଖଣେ ଖଣେ ଅଗ୍ଲିଛେ ଯାଉ ଯିମା ଯାଉ ସମୟ ବି ହେଲାନ ଆଉ ଦେଖ ତ ଘଡ଼ିକି
1: ବେଲେ ଯାଉ ଆର୍ କାଣା ସେ
0: ତୋର କାଲି ଲାଲ୍ ଥିବି ଯାଉଛ ଯାଉ
1: ଠିକ୍ ଅଛେ ଦାଦା।

0: କୃଷି ସଂସାର କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଏକୀକୃତ ଜନଜାତୀୟ ବିକାଶ ଏଜେନ୍ସି ଆର୍ ଏକୀକୃତ ଜନଜାତୀୟ ବିକାଶ ପ୍ରକଳ୍ପକେ ବରକସ କରିବା ଲାଗି ନୂଆଦିଲ୍ଲୀରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତା ଦେଇ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଛି 6 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏ ଭିତରେ ସୁନା ବିକାଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରଟି କେନ୍ସି ସତ୍ୟତା ନାଇଁନ ବୋଲି କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପ୍ରସାର ଭାରତୀର ୱେବ୍ସ ଓଟିଟି ପ୍ଲାଟଫର୍ମ ଯୋଡ଼ି ହେଲେ 1 ଦର୍ଶକ। ଦେଶର ସାର୍ବଜନୀନ ସେବା ଡିଜିଟାଲ ମିଡ଼ିଆ ଇକୋସିଷ୍ଟମ୍କେ କରୁଛି ବରକସ। ଭାରତୀୟ ନାଗରିକମାନଙ୍କ ଲାଗି ବିମାନ ବନ୍ଦରନୁ ଆଷ୍ଠାନୁ ଟ୍ରାନ୍ଜିଟ୍ ଭିସା ବ୍ୟବସ୍ଥା ଉଠାଇଛି ଜର୍ମାନୀ। ଆଷ୍ଠାନୁ ପୁରୀନ ମୂଲ ହୋଇଛି ବ୍ରିକ୍ସ ରାଷ୍ଟ୍ରସମୂହ ସମ୍ମିଳନୀ। ସାମିଲ ହେଲେ 11 ଦେଶ ଆସିଥିବା ପ୍ରତିନିଧି। ଇଣ୍ଡିଆନ୍ ଏୟାରଲାଇନ୍ସକେ ବିମାନ ଇନ୍ଧନ ମୂଲ୍ୟ ସ୍ଥିରୀକରଣ ଲାଗି 10,000 ଟଙ୍କାର ମଞ୍ଜୁର କରିଛନ୍ତି ସରକାର। ଓଡ଼ିଶାର ରାମେଶ୍ୱରନୁ ପାରାଦୀପ ତକ ପାଖାପାଖି 160 ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ଖର୍ଚ୍ଚ ହେବା 8,300 ଏତକା ଟଙ୍କା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଗଲା ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5 ପଞ୍ଚାୟତ। ସବୁଜ ପରିବହନକେ ତହଙ୍କବା ଲାଗି ଭୁବନେଶ୍ୱରନ ସ୍ଥାପନା ହେବା ରାଜ୍ୟର

0: ହେଲା ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଆର୍ ରିଫିଲିଂ କେନ୍ଦ୍ର। ଖର୍ଚ୍ଚ ହେବା 53,55,00,000 ଟଙ୍କା। ଦେଶ ବିଦେଶନ ରହୁଥିବା ଲାଖ ଲାଖ ଜଗନ୍ନାଥ ଭକ୍ତଙ୍କର ସୁବିଧା ଲାଗି ପୁରୀ ଶ୍ରୀମନ୍ଦିରନ ଇ ହୁଣ୍ଡି ବ୍ୟବସ୍ଥା କରବାର୍ ଲାଗି ହେଲା ବୈଠକ। ଜ୍ୟେଷ୍ଠ ମୂଳମାସ ତୃତୀୟ ତିଥି ଥିଁ ଆଜି ପୁରୀ ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ହେଉଛି ବନକ ଲାଗି ନୀତି। ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ପଞ୍ଚାୟତନ ଏପସିଲନ୍ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ ତରଫ ମୂଲ ହେଲା ଭିନ୍ ଭିନ୍ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ। ସମ୍ବଲପୁରନ ଏବା 4 ତାରିଖ ହେବା ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା, ଯୋଗ ଦେବେ ଦେଶର ବଛା ବଛା 10 ଦଳ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବା କାଲି କେରଲମ୍ ପହଞ୍ଚିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏସିନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ ଦ୍ୱୈତ କଣ୍ଠରେ। କଣ୍ଠଶିଳ୍ପୀ ଗୀତାଞ୍ଜଳି ପଣ୍ଡା ଓ ବାସୁଦେବ ମହାପାତ୍ର। ପ୍ରଥମ ଗୀତଟି ଶୁଣନ୍ତୁ ବିରଞ୍ଚି ମଲ୍ଲିକଙ୍କ ରଚନା।

ଶୁଣିଲେ ସମ୍ବଲପୁରୀ ଗୀତ ଦ୍ୱୈତ କଣ୍ଠରେ। କଣ୍ଠଶିଳ୍ପୀ ଥିଲେ ଗୀତାଞ୍ଜଳି ପଣ୍ଡା ଓ ବାସୁଦେବ ମହାପାତ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଭକ୍ତି ସଙ୍ଗୀତ। କଣ୍ଠଶିଳ୍ପୀ ଝୁମ୍କି ରଥ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତଟି ବିଜୟ ମଲ୍ଲଙ୍କ ରଚନାରୁ।

ଆପଣ ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତ ଜଙ୍କି ରଥଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଗୀତ ଲେଖିଛନ୍ତି ଦେବାଶିଷ ପାଣିଗ୍ରାହୀ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ, କଣ୍ଠଶିଳ୍ପୀ ଥିଲେ ଝୁମ୍କି ରଥ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଭଜନ ସୋପରିଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅର୍ଦ୍ଧଶାସ୍ତ୍ରୀୟ ସଙ୍ଗୀତ ପ୍ରଦର୍ଶନ, ଦାଦରା ତାଲରେ ନିବଦ୍ଧ ରାଗ ମିଶ୍ର ପିଲୁ। ତବଲା ସଙ୍ଗତ କରିଛନ୍ତି ପଣ୍ଡିତ ସୁଧୀର ପାଣ୍ଡେ।

0: ಶ್ರೀವಿಷ್ಣುರ್ವಿಷ್ಣುರ್ವಿಷ್ಣು ಶುಕ್ಲಾಂಬರಧರ ವಿಷ್ಣು ಶಶಿವರ್ಣಂ ಚತುರ್ಭುಜಂ ಪ್ರಸನ್ನವದನಂ ಧ್ಯಾಯೇತ್ ಸರ್ವವಿಘ್ನ ಪ್ರಶಾಂತಯೇ ಸ್ಮರೋತ್ತೇ ಸಕಲ ಕಲ್ಯಾಣಂ ಭಾರ್ಜನಂ ಜತ್ರ ಜಾಯತೆ ಪುರುಷತಮಜಂ ನಿತ್ಯಂ ಬ್ರಜಾಮಿ ಶರಣಂ ಹರಿಯೇ ಶಂಖಚಕ್ರಗದಾ ಪದ್ಮಂ ದ್ವಾರಿಕಾ ನಿಳಯಶ್ಚಿತ ಗೋವಿಂದ ಪುನರಿಕಾಖ್ಯಂ ರಕ್ಷಮಾ ಶರಣಾಗತ
1: ಪಾಂಡವತಮ ಸಿಂಹ ಮಹಾಪುರು
2: କୃଷ୍ଣ କୃଷ୍ଣ କୃଷ୍ଣ ଚାହିଁଦେଲି ଗଲା ସବୁ ମାର ହେଇଗଲା ଆଉ କଣ ହବ ତୋ ଉପରେ କଣ ମନ ହଉଛି ମୋର କେଜାଣି
1: କଣ ହେଲା ଗୋସେଇ ମହାପୁରୁ ତମେ ଏମିତି ରାଗୁଛ କ୍ୟା
2: ଆରେ ରାଗିବି ତ ଆଉ କଣ ଫୁଲ ଚନ୍ଦନ ଦେଇ ତତେ ପୂଜା କରିବି ରାମ ରାମ ରାମ କୃଷ୍ଣ କୃଷ୍ଣ କୃଷ୍ଣ ଆରେ ତୁ ମତେ ଆଗ ଦଣ୍ଡବତ କିଆ କଲୁ କହିଲୁ ମୁଁ ତ ମୋର ସ୍ନାନାଦି ସମାପନ ପୂର୍ବକ ଚକ୍ଷୁ ଯୁଗ ବନ୍ଧ ପୂର୍ବକ ମନ୍ତ୍ର ପାଠ ପୂର୍ବକ ମୋ ବାଟରେ ଚାଲି ଯାଉଥିଲି ହେଲେ ତୁ ମୋ ପୁଣ୍ୟ ନଷ୍ଟ ମୋ ସୁକୃତ ନଷ୍ଟ ରାମ ରାମ ରାମ କୃଷ୍ଣ କୃଷ୍ଣ କୃଷ୍ଣ
1: ଅବଧାନେ ମହାପୁରୁ ସତ୍ୟରେ କଣ ମୋ ମୁହଁ ଚାହିଁଲେ
2: ମୁକ୍ତି ନାହିଁ କି ମୋକ୍ଷ ବି ନାହିଁ ଯେତେ ଦାନ ଧର୍ମ ପୁଣ୍ୟ ଅରଜିଲେ ବି କିଛି ଫାଇଦା ନାହିଁ ବୁଝିଲୁ ପୁଅଟିଏ ହେଲେ କୋଉଠୁ କର ଯା
1: କଣ ଆଉ କରିବି ଅବଧାନେ ମହାପୁରୁ ସବୁଦିନ ରାତିରେ ତ ମହାଦେବଙ୍କ ପାଖକୁ ଯାଇ ଅଧିଆ ପଡୁଛି କାକୁତି ମିନତି କରି ପୁଅଟେ ମାଗୁଛି ହେଲେ ତାଙ୍କର କଣ ଦୟା ହଉଛି
2: ବୁଝିଲୁ ତାଙ୍କର ଆଉ ଦୟା ହବ ବି ନାହିଁ
1: କାହିଁକି
2: ଆରେ ବାବୁ ଭୋଗ ରାଗ ପୂଜା ନୈବେଦ୍ୟ ନ ଦେଲେ ଠାକୁର ଦେବତା କଣ ସହଜରେ ସନ୍ତୁଷ୍ଟ ହେବେ ପୁଣି ସେ ତ ହେଲେ ଦେବଦେବ ମହାଦେବ ଅବୁଝା ଦିଅ
1: ତମେ ତ ଜାଣ ଅବଧାନେ ମୁଁ ତ ମାଛ ଧରି ଚଳେ ବଡ ଗରିବ ଦିନଟା ଯାକ ନଈ ନାଳ ଗଢିଆ ପୋଖରୀକି ଯାଇ ମାଛ ଧରୁଛି ତାକୁ ବିକି ଗୁଜୁରାଣ ମେଣ୍ଟଉଛି ଆଉ ମୁଁ କଣ ପାଇବି ଯେ ଦିଅଁକୁ ଦେଇ ଖୁସି କରିବି
2: ମାଛ ଦେଇ ମାଛ ବୁଝିଲୁ ଆଜି ତୁ ଯେତକ ମାଛ ଧରିବୁ ସେତକ ସବୁ ନେଇ ମହାଦେବଙ୍କ ମୁଣ୍ଡରେ ସିଧା ଚଢେଇଦବୁ ଦେଖିବୁ ବୁଢାର ଭାଙ୍ଗ ନିଶାଟା କ୍ଷଣିକ ଭିତରେ ଉଭେଇ ଯିବ ଆଉ ତୋ ତିରିଲାର କୋଳ ସାଙ୍ଗେ ସାଙ୍ଗେ ପୁରି ଉଠିବ ଆରେ କଥାରେ ଅଛି ପରା କୋପେ ବର କି ତପେ ବର
1: ହଁ ହଁ ତେମେ ଆପଣ ଠିକ କହିଛନ୍ତି ଅବଧାନେ ମହାପୁର ତପ କରି ତ ବର ମିଳିଲାନି ଦେଖିବା କୋପରେ ମିଳୁଛି କି ନାହିଁ ଆଜି ଯେତକ ମାଛ ଧରିବି ଫେରିଲା ବାଟରେ ବାବାଙ୍କ ମୁଣ୍ଡରେ ସବୁ ନେଇ କୁଢେଇ ଦେବି ହଉ ମୁଁ ତାହେଲେ ଯାଉଛି ଗୋସେଇ
2: ମୂର୍ଖ କୋଉଠିକାର ଆରେ କହିଦେଲି ବୋଲି ସତକୁ ସତ ଏଇଟା କଣ ମହାଦେବଙ୍କ ମୁଣ୍ଡରେ ଆଇଁଷ କୁଢେଇ ଦବ ପ୍ରଭୁ ହେ ଆରେ ମହାଦେବଙ୍କ ମୁଣ୍ଡରେ ମାଛ କୁଢେଇଲେ ମରିବୁ ରେ ମରିବୁ ରାମ ରାମ ରାମ କୃଷ୍ଣ କୃଷ୍ଣ କୃଷ୍ଣ ମୁଁ ଯାଏ ଏଥର ବାବା ଓଂ ବିଷ୍ଣୁର୍ ବିଷ୍ଣୁର୍ ବିଷ୍ଣୁ ଶୁକ୍ଳାମ୍ବର ଧର ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ ପ୍ରସ

0: वासुदेवाय नमः ओम वासुदेवाय नमः
1: वासुदेवाय
0: नमः
1: मला कौन कान रे एमती सोलो चुंटा दे बसी जमा ओहो रे मोर जत्ते बेला देखो खाली ध्यान ध्यान ध्यान दिन रात तमे एमती की जे ध्यान करो मु किछि बुझी पारुनी आ सुनु छ रे नाइ मा
0: एमती अजथा पाटी तुंड करी हिमालय टा को पकौ छ उठो छ काई कि वाला कौन हिच मते को
2: कौन आउ कोई केई दुर्जोग रे तमो हाथ धरी दिली के जेनी सनमान पाइबा त तेरे थाउ मो कपाल रे खाली अपमान गुडे थुआ हिची
0: ओहो नाकरे काई कि कांदु छ कहिलो देव देव महादेव भली स्वामी आउ कार्तिक और गणेश भली दी दीटा योद्धा पुओ थाउ थाउ जगत जननी माता पार्वती को पुणी अपमान दवा पई कि दुस्साहस करछि एई मुहूर्त रे मु मोर तृतीय रचना फेड़ी ताको भस्म कर देबि कोह कोह किए से पापी
2: राधुआ
0: कौन कहिलो राधुआ से के छार गोटे मनीष से पुणी तमकु
2: आ मते नुआ म तमकु तमकु अपमान दवा पई ओइछुनिका देउले दुआरे जीत धरी बसीची कहिलो देखी तमर अपमान गण मोर नगी
0: आहा पछे सकेबो आगो कहबटी कोन हिची
2: एई एई तमे सुना बुझो चंचल प्रतिकार कर
0: कोह
1: नहले हेती मो कानी रे गंठी पड़िला राधुआ जेबे तब मुंडे रे माछ कुढ़ई दबो ना
2: मो थरे मानसरोवर को डेई पड़ी आत्महत्या करबी कह दु जो
0: कोन कहिलो मो मुंडे उपरे पुनी माछ ह काहे कि मत्य लोक रे बेलपत्र के चंपा फुलाउ मिलुनी कि
2: से कथा राधुआ को जाई पचारु ना
0: ओहो राधुआ राधुआ राधुआ से लोकटा किए मता कथा को टिके देखे देलो
1: एई पृथ्वी को चाह
0: हां
1: आउ देखो धोबणीपुर महादेव मंदिर फाटक निकट रे की पाला चली छी देखो
0: चल
3: अरे इटा किए
4: अरे इटा तो पक्काटा चढ़ाई
3: देखो जी सतुक सत तो मुंडा खराब हो गला अरे तू पूरा फी दिन राति रे महादेव के पाखरे अधिया पडुतुलु आज पुनी तांको मुंडे रे आइस चढ़िया पे तो मन डाकु छी केमिति कि रे
4: आ तो जा मा पुजारी मा पुरु बुझला
3: अरे
4: एति कि नडिया कर चढ़ौ छी आ के चंपा फूल बेल पत्र चढ़ौ छी बुझला मोर आइस चढ़ाई सा जे कांडा मुश्किल
3: अरे अरे अरे अरे अरे खेती हो पड़ी
4: जा
3: अरे सुती अरे महादेव को मुंडे रे आइस गुडे चढ़ाइबू अरे देवलो मारा करबू ठाकुर को अपवित्र करबू अरे आकाश चिनी पड़ी वाले अरे पृथ्वी का फाटे तुरा
4: हे कुछ कुछ कुछ जा मा आकाश चिनी पड़ू कि पृथ्वी फाटी पड़ू बुझला से तो मोर को जासे मो गुआरी से महादेव सुनले नी आज तंको अल्बत अपमान देवी देवी देवी
3: मंदिर
4: जी डिबा बचे
5: ଧର୍ମପାଳ ମାନୁନାହାନ୍ତି ମହାଦେବଙ୍କ ମୁଣ୍ଡରେ ପୁଣି ମାଛ ଦୁଷ୍ଟକୁ ସଂଘାତ କରିବା ପାଇଁ ଡମ୍ବରୁ ବଜେଇ
0: ସେ ପାପିଷ୍ଠକୁ ଏଇ ମୁହୂର୍ତ୍ତରେ ମୋ ତୃତୀୟ ଲୋକର ଖୋଲି ଭସ୍ମ କରିଦେବି। ଧୁରାଚାରୀର ଏତେ ସାହସ, ସୁରା ପାନ କରି ସେ ମୋ ମସ୍ତକରେ ପୁଣି ଚଢ଼େଇବ 108 କେରାଣ୍ଡି ମାଛ। ଓମ୍ ବାସୁଦେବାୟ ନମଃ।
1: ରାଗିବିନି
0: ରାଗିବିନି ତ ଆଉ କଣ, ଧାଇ ଯାଇ ସେ ପାପିଟର ପାଦ ପୂଜା କରିବି। ଓ ସେ ପୁଣି ସୁରା ପାନ କରି ମୋ ଭଳି ଦେବଦେବ ମହାଦେବଙ୍କ ମସ୍ତକ ଉପରେ 108 କେରାଣ୍ଡି ମାଛ ଚଢ଼ିବ। କାର୍ତ୍ତିକ ବୋଉ, ତ୍ରିଲୋକରେ ମୋର ମାନ ସମ୍ମାନ ବୋଲି କିଛି ରହିବ? ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ମୋତେ ଆଉ କେହି ମାନିବେ?
1: ସେଇ କଥା ତ ମୁଁ କହିବାକୁ ଆସିଛି।
0: ମୋତେ ଆଉ କିଛି କହିବା ଦରକାର ନାହିଁ କାର୍ତ୍ତିକ ବୋଉ, ଏଇ କ୍ଷଣି ମୁଁ ତାକୁ ଭସ୍ମ କରିଦଉଛି।
1: ଆହା, ଗରିବ ଲୋକଟାକୁ ଭସ୍ମ କରିଦେଲେ ତମକୁ ତ୍ରିଲୋକରେ ସମସ୍ତେ ଆହୁରି ନିନ୍ଦା କରିବେ।
0: କଣ କହିଲ, ନିନ୍ଦା କରିବେ କାହିଁକି?
1: କାହିଁକି କଣ ମା, କହିବେ ଦେବଦେବ ମହାଦେବଙ୍କ ଭଳି ଦେବତା ଗୋଟେ ଗରିବ ଲୋକର ସାମାନ୍ୟ ଗୁହାରିକୁ ନ ଶୁଣି ତାକୁ ଏକାଥରକେ ଭସ୍ମ କରିଦେଲେ।
0: ହଁ ହଁ, ତମେ ଠିକ କହିଛ କାର୍ତ୍ତିକ ବୋଉ, ମୋର ଏବେ ମନେ ପଡ଼ିଲା, ସେ ଲୋକଟା ଆଜିକି 5 ବର୍ଷ ହେଲା ମୋ ପାଖରେ ଗୁହାରି କରି ଆସୁଛି। ହେଲେ ମୁଁ ମୋ କାମରେ ଏତେ ଭଳ ଯେ ତା କଥା ଶୁଣିବାକୁ ଜମା ସମୟ ପାଇନି।
1: ହେଲେ ଏବେ ବୁଝିଦେଉ ନା, ନହେଲେ ସେ ଲୋକଟା ଯେମିତି ରାଗିଛି ନା, ତମ ମୁଣ୍ଡରେ ନିଶ୍ଚୟ ମାଛ ତକ ନେଇ କୁଢ଼ାଇ ଦେବ। ସେତେବେଳେ ଦେବତାମାନେ ତମକୁ କେତେ ଛିଛାକର କରିବେ, ସେ କଥା ଟିକେ ଭାବି ପାରୁଛ ତ?
0: ହଁ ହଁ, ଆସ ଯିବା, କଣ ତା ଦରକାର ସେ କଥା ବୁଝି ବର ଦେଇ ଚାଲି ଆସିବ।
1: ଏଉଠୁ ଆକାଶବାଣୀ କରିଦେଉ ନା, ସିଏ ତ ଆଉ ଧନ ଦରବ କୋଠା ବାଡ଼ି କିଛି ମାଗୁନି, ମାଗୁଛି ଖାଲି ପୁଅଟେ, ତାକୁ ସେତକ ଦେଇଦେଲେ ତ ତମର ଛୁଟି, ତାର ବି ମନ ଖୁସି। ତା ସ୍ତ୍ରୀଟା ଗାଁ ଯାକରେ କେତେ ଅପମାନ ପାଉଛି, ଦିଅ ଦିଅ ତାର ସେ ପୁଅଟେ ହଉ ବୋଲି ଚଞ୍ଚଳ ଆକାଶବାଣୀ କରିଦିଅ।
0: ପୁଅଟେ ଦବାର କ୍ଷମତା ତ ମୋର ନାହିଁ କାର୍ତ୍ତିକା ବୋଉ, ସ୍ୱୟଂ ବ୍ରହ୍ମାଙ୍କର, ସେ ସୃଷ୍ଟିକର୍ତ୍ତା, ତାଙ୍କ କୋଠ ଘରେ ଗଚ୍ଛିତ ଥିବା ଆତ୍ମାମାନଙ୍କ ସମ୍ବନ୍ଧରେ କିଛି ନ ଜାଣି ପୁଣି ତା ଭାଗ୍ୟରେ ସନ୍ତାନ ସୁଖ ଅଛି କି ନାହିଁ ସଟି ଦୋଷୀଙ୍କୁ ନ ପଚାରି ପୁଅଟେ ହଉ ବୋଲି ମୁଁ କେମିତି ବର ଦେଇଦେବି କହିଲ?
1: ତମେ ଗୋଟେ କେମିତିକା ଦେବତା, ମୁଁ ଜମା କିଛି ବୁଝିପାରୁନି। ହଇହେ, ତମେ ପରା ଦେବତାମାନଙ୍କ ଭିତରେ ସବୁଠୁ ବଡ଼ ଦେବତା, ଦେବଦେବ ମହାଦେବ। ଦେବ ସଭା ବସିଲା ପରେ ତମେ ଆଗ ଭାଷଣ ଦେଲେ ଯାଇ ସଭା କାର୍ଯ୍ୟ ଆରମ୍ଭ ହୁଏ, ଆଉ ତାକୁ ପୁଅଟେ ଦେବ ଯେ ସେଇଥିପାଇଁ ଅନ୍ୟ ଦେବତାଙ୍କଠୁ ଅନୁମତି ମାଗି ମାଗି ବୁଲୁଛ। ତମ ବୋକା ପଣିଆ ଦେଖି ଏ ସାନ ସାନ ଦେବତାମାନେ ଆଗ ହସି ଦେବେ, ବୁଝିଲ?
0: ଓହୋ କାର୍ତ୍ତିକା ବୋଉ, ଆମେ ସମସ୍ତେ ତ ପୁଣି ଗୋଟିଏ ନିୟମ ଭିତରେ ବନ୍ଧା, ଯିଏ ଯାହାର କାମ କରିବା କଥା।
1: ଚୁଲିକି ଯାଉ ତମର ସେ ସବୁ ନିୟମ, ଏଇଠି ଭାବି ଦେଖ, ତମେ ତାକୁ ପୁଅଟେ ନ ଦେଲେ ସେ ତମ ମୁଣ୍ଡରେ ଅଲବତ୍ ଆଇଁଷ କୁଢ଼େଇବ, ତମେ ଘୋର ଅପମାନ ପାଇବ, ବୁଝିଲ? ତା ଛଡା ତାକୁ ମାରିଦେଲେ ବି ସମସ୍ତେ ତମକୁ ଛିଛାକର କରିବେ।
0: ଅତଏବ ତାକୁ ପୁଅଟେ ଦେଇଦେଲେ ଗଲା, ଏତେ ଝିଞ୍ଜଟରୁ ଆମକୁ କଣ ମିଳିବ? କିନ୍ତୁ
1: ପୁଣି କିନ୍ତୁ କଣ
0: ଭାବୁଛି, ରାଧୁଆକୁ ପୁଅଟେ ଦେଇ ସେଥିରେ ରୀତିମତ ଗୋଟିଏ କେ ରଖିଦେବି ବୋଲି।
1: କେ?
0: ହଁ, କେ ତାର ପୁଅଟେ ହବ, କିନ୍ତୁ 20 ବର୍ଷ ବଞ୍ଚିବ, ଫଳରେ ବ୍ରହ୍ମା ଆଉ ମୋ ଉପରେ ରାଗି ପାରିବେନି ନା। କଣ କହୁଛ ତମେ କାର୍ତ୍ତିକ ବାବୁ?
1: ଓହୋ, ତମେ ଯାହା କରୁଛ କର, ହେଲେ ଆଉ ଡେରି କରନି, ଦିଅ ଚଞ୍ଚଳ ଆକାଶବାଣୀ କରିଦେଉନ।
6: ମୁଁ ଦେବ ଦେବ ମହାଦେବ, ସୂର୍ଯ୍ୟ ଚନ୍ଦ୍ର ଆଉ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ରାଧୁଆକୁ ବର ଦଉଛି। ରେ ଧୀବର ପ୍ରବର, ଆଜିଠୁ ଯଥା ସମୟରେ ତୁ ଏକ ପୁତ୍ର ରତ୍ନ ଲାଭ କରିବୁ। ସେଇଦିନ ତାର ମୃତ୍ୟୁ ହବ।
4: ପୁଅ ପାଇବି, ଶୁଣ ଶୁଣ।

0: ହଁ, ତମର କ'ଣ ଦରକାର?
1: କ'ଣ ଦରକାର ବୋଲି କ'ଣ ପଚାରୁଛନ୍ତି ମା ସାର୍? ଆଜିକି ଚାରିଦିନ ହେଲା ତ ମୁଁ ମୋର ପରିଚୟ ଦେଇ ଚାଲିଛି, ଆସିବାର କାରଣଟା ବି ବାରମ୍ବାର କହିଚାଲିଛି, ଆପଣ ତ କିଛି ମନେ ରଖୁନାହାନ୍ତି, ଅଥଚ ମୋ ଉପରେ ଯେତେବେଳେ ଦୃଷ୍ଟି ପଡ଼ିଲା ସେଇ ଗୋଟାଏ କଥା ପଚାରୁଛନ୍ତି, କ'ଣ ଦରକାର କ'ଣ ଦରକାର।
0: ଆହା, ତମେ ଏମିତି ବିରକ୍ତ ହେଲେ କ'ଣ ହେବ? ଦେଖୁଛ ତ, ମୁଁ ଆଜିକାଲି ଏତେ କାର୍ଯ୍ୟବ୍ୟସ୍ତ ଆଉ ବିବ୍ରତ ଯେ କୌଣସି କଥା ମନେ ରଖିବା ଦୂରର କଥା, ଏ ନିଶ୍ୱାସ ନେବାକୁ ବି ସମୟ ପାଉନି। କୁହ,
1: ମୁଁ ବୈକୁଣ୍ଠପୁରରୁ ଆସିଛି, ବିଷ୍ଣୁ ଦୂତ, ଭଗବାନ ବିଷ୍ଣୁ ତାଲିକା ମଗେଇଛନ୍ତି, ଦିଅନ୍ତୁ।
0: ତାଲିକା ଆହୁରି ପ୍ରସ୍ତୁତ ହେଇନି, ଯାଅ ତାଙ୍କୁ କହିବ, ପରେ ପଠେଇଦେବି।
1: ଆଉ ପୁଣି କେବେ ପଠେଇବେ? ଆଜିକି ଦୁଇ ବର୍ଷ ହେଲା ମୁଁ ପ୍ରତିଦିନ ଦୌଡ଼ୁଛି, ମୋ ଉପରେ ସ୍ୱୟଂ ବିଷ୍ଣୁ ବିରକ୍ତ ହେଉଛନ୍ତି।
0: ଯାଅ ତମ ବିଷ୍ଣୁଙ୍କୁ କହିବ, ସେ ଆସି ବ୍ରହ୍ମଲୋକକୁ ସମ୍ଭାଳୁ, ମୁଁ ଆଉ ପାରୁନି। ଆରେ, ପୃଥିବୀରେ ପ୍ରତିଦିନ ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ଜୀବଜନ୍ତୁ ଜନ୍ମ ହେଉଛନ୍ତି, ଆତ୍ମା ଗୁଡ଼ାକୁ ସେମାନଙ୍କ ପାପ ପୁଣ୍ୟ ଅନୁସାରେ ଏ ଖଞ୍ଜାଖଞ୍ଜି କରି ଯଥାସ୍ଥାନକୁ ପଠେଇବା କ'ଣ ସହଜ ପଡ଼ିଛି?
1: ମୁଁ ତ ସେଇ କଥା କହିବାକୁ ଆସିଛି ସୃଷ୍ଟିକର୍ତ୍ତା ମହାଶୟ, ଭଗବାନ ବିଷ୍ଣୁଙ୍କର ଇଚ୍ଛା ଏକବିଂଶ ଶତାବ୍ଦୀ ଆରମ୍ଭରେ ଭାରତରେ ଯେଉଁ ଆତ୍ମାମାନେ ଜନ୍ମଗ୍ରହଣ କରିବେ ସେମାନେ ବିଶେଷ କରି ଧାର୍ମିକ, ସାଧୁ, ପରୋପକାରୀ, ନିଷ୍ଠାପର, ବୀର, ବିଦ୍ୱାନ ଆଦି ସମସ୍ତ ସୁଗୁଣ ସମ୍ପନ୍ନ ହେବା ଦରକାର।
0: ରସନା ସଂଯତ କରି ବାକ୍ୟାଳାପ କର ଦୂତ, ତମେ ମୋର କାର୍ଯ୍ୟକଳାପକୁ ସମାଲୋଚନା କରିବା ପାଇଁ ଦୁଃସାହସ କରୁଛ। ତମେ କ'ଣ ଭାବୁଛ ଯେ ମୁଁ ଭାରତରେ ଜନ୍ମ ହେବା ପାଇଁ କେବଳ ଦୁଷ୍ଟ ଆତ୍ମାମାନଙ୍କୁ ପଠେଇ ଭାରତବର୍ଷ ପ୍ରତି ଅନ୍ୟାୟ କରୁଛି?
1: ମୁଁ ଆପଣଙ୍କୁ ସମାଲୋଚନା କରୁନି ବେଦପତି, ସ୍ୱୟଂ ବିଷ୍ଣୁଙ୍କର ଇଚ୍ଛାକୁ ଆପଣଙ୍କ ନିକଟରେ କେବଳ ପ୍ରକାଶ କରୁଛି ମାତ୍ର। ପୃଥିବୀରେ ଦିନକୁ ଦିନ ଅନ୍ୟାୟ, ଅତ୍ୟାଚାର, ନାରୀ ଧର୍ଷଣ, ଦୁର୍ନୀତି, ଲାଞ୍ଚ ମିଛ, ଠକାମି, ଗୁଣ୍ଡାମି ପ୍ରବଳ ଭାବରେ ବଢ଼ି ଚାଲିଛି, ବିଶେଷ କରି ପୂର୍ଣ୍ଣଭୂମି ଭାରତବର୍ଷରେ। ସେଥିପାଇଁ ସ୍ୱୟଂ ଭଗବାନଙ୍କର ଇଚ୍ଛା ଦୁଷ୍ଟ ଆତ୍ମାମାନଙ୍କୁ ବାଦ ଦେଇ କେବଳ ଶିଷ୍ଟ ଆତ୍ମାମାନେ ଯେମିତି ଏକବିଂଶ ଶତାବ୍ଦୀ ଆରମ୍ଭରେ ଭାରତବର୍ଷ ଜନ୍ମ ହେବେ ତାହାର ଏକ ତାଲିକା ଏବେଠାରୁ ପ୍ରସ୍ତୁତ କରାଯାଉ, ତାହା ନହେଲେ ପୃଥିବୀରେ ଭାରତବର୍ଷର ସୁନାମ ନଷ୍ଟ ହୋଇଯିବ।
0: ଭଗବାନ ବିଷ୍ଣୁ କେମିତି ଶୁଣୁନାହାନ୍ତି ହୋ, ସବୁତକ ଶିଷ୍ଟ ଆତ୍ମା ଗୁଡ଼ାକୁ ଯଦି ଭାରତବର୍ଷକୁ ପଠେଇଦେବି ତାହେଲେ ପୃଥିବୀର ଭାରସାମ୍ୟ ରକ୍ଷା କରିପାରିବି ତ? ଯେତେବେଳେ ପୃଥିବୀର ଅନ୍ୟ ଦେଶରେ ଚରମ ଅସ୍ଥିରତା ଦେଖାଦେବ ସେତେବେଳେ ସେ ନିଜେ ଆସି ମୋତେ ଗୁଡ଼େ ପୁଣି ଗାଳି ଦେଇ ଚାଲିଯିବେ।
1: ପ୍ରଭୁ, ସେ କଥା ଆପଣମାନେ ବୁଝାବୁଝି ହେବେ, କିନ୍ତୁ ବର୍ତ୍ତମାନ ମୁଁ ଯାଇ ସ୍ୱୟଂ ବିଷ୍ଣୁ କ'ଣ କହି କୁହନ୍ତୁ।
0: କହିବ, ସମୟ ଦେଖି ଏ ବିଷୟରେ ଆଲୋଚନା କରିବା ପାଇଁ ତାଙ୍କ ପାଖକୁ ମୁଁ ଯିବି। ବର୍ତ୍ତମାନ ତମେ ଯାଅ, ମୋ କାମରେ ଆଉ ଅଯଥା ବାଧା ଦିଅନି।
1: ଯଥା ଆଜ୍ଞା ପ୍ରଭୁ।
2: ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଜୟ ହେଉ।
0: ତଥାସ୍ତୁ, କି ସମାଚାର ଭଣ୍ଡାର ରକ୍ଷକ?
2: ଆଜ୍ଞା, ଆଜିକି ପାଞ୍ଚ ବର୍ଷ ହେଲା ବାରମ୍ବାର କହିଆସୁଛି, ହେଲେ ଆପଣ ମୋ କଥା ଜମା କାନକୁ ନେଉନାହାନ୍ତି।
0: କାହା କଥା କାନକୁ ନେବି, କେଉଁ କଥା ଶୁଣିବି? ହାଇ, ଯାହାର ଯେତେବେଳେ ଇଚ୍ଛା ହେଲା ସେ ଧାଇଁ ଆସି ମୋରି ମୁଣ୍ଡରେ ନଡ଼ିଆ ଭାଙ୍ଗିଲା। ଆରେ, ମୁଁ ସ୍ୱୟଂ ସୃଷ୍ଟିକର୍ତ୍ତା ବେଦପତି ବ୍ରହ୍ମା ନା ଆଉ କ'ଣ, ମୁଁ କିଛି ବୁଝିପାରୁନି।
2: କ୍ଷମା କରିବା ଆଜ୍ଞା, ଆପଣ କଥା କଥା କେମିତି ରାଗିଲେ କାମ ହେବ କେମିତି? ଆପଣ ଆମ ସୃଷ୍ଟି ବିଭାଗର ସର୍ବମୟ କର୍ତ୍ତା, ଯେତେବେଳେ ଆମର ସୁବିଧା ଅସୁବିଧା କଥା କ'ଣ ଆପଣ ବୁଝିବେ ନା ନାହିଁ?
0: ଓହୋ, ଗୌରଚନ୍ଦ୍ରିକା ବନ୍ଦ କର, କୁହ କ'ଣ ତୁମର ଅସୁବିଧା?
2: ଆତ୍ମାମାନଙ୍କୁ ରଖିବା ପାଇଁ ପୁରୁଣା ଭଣ୍ଡାର ଘର ଗୁଡ଼ାକରେ ଆଉ ଜମା ଜାଗା ନାହିଁ। ନୂଆ ଭଣ୍ଡାର ଘର ଦୁଇ ଚାରିଟା ଶୀଘ୍ର ତିଆରି କରିବା ପାଇଁ ଆପଣ ମୁଁ ହଜାର ଥର କହିଥିଲି, ହେଲେ ଆପଣ ସେଆଡ଼କୁ ଜମା ଧ୍ୟାନ ଦେଉନାହାନ୍ତି।
0: ଜନ୍ମ ନିୟନ୍ତ୍ରଣ ଯୋଜନା ଚାଲୁ କରିବା ପାଇଁ ପୃଥିବୀର ଲୋକମାନଙ୍କୁ କ'ଣ ମୁଁ କହିଥିଲି?
2: ଆପଣ କହିଥିଲେ କି ଆଉ କିଏ କହିଥିଲେ ସେ କଥା ବର୍ତ୍ତମାନ ଆମର ଆଲୋଚନାର ବିଷୟ ନୁହେଁ। ସମସ୍ୟା ହେଉଛି କୋଟି କୋଟି ଆତ୍ମା ଆମେ ବ୍ରହ୍ମଲୋକରେ କେମିତି ସମ୍ଭାଳି ରଖିବା? ଚଳିବାକୁ ଘର ନାହିଁ, ଖାଇବାକୁ ଖାଦ୍ୟ ନାହିଁ, ଦିନ ରାତି ଆତ୍ମା ଗୁଡ଼ାକ ଯେମିତି ହୋ ହାଲ୍ଲା ପାଟିତୁଣ୍ଡ କରୁଛନ୍ତି ନା, ମୁଁ ତ ଉଦ୍ଭ୍ରାନ୍ତ ହେଇପଡ଼ୁଛି।
0: ଖାଇବାକୁ ନାହିଁ ମାନେ
2: କୋଉଠୁ ଆସିବ ଖାଦ୍ୟ? ଆଜିକି ପଚାଶ ବର୍ଷ ତଳେ ଦେବରାଜ ଇନ୍ଦ୍ର ଯେତିକି ପରିମାଣରେ ଖାଦ୍ୟ ପଦାର୍ଥର କୋଟା ଦେଉଥିଲେ ଏବେ ବି ସେତିକି ମାତ୍ର ଦେଉଛନ୍ତି। କହିଲେ କହୁଛନ୍ତି ଅଧିକ ଆତ୍ମା ଗୁଡ଼ାକୁ ଜମା କରି ରଖିବା ପାଇଁ ତମକୁ କିଏ କହୁଛି? ସେଗୁଡ଼ାକ ଚଞ୍ଚଳ ପୃଥିବୀକୁ ବିଦା କରିଦେଉ ନା।
0: କି ହୋ, ବିଦା କରିବା ସେଗୁଡ଼ାକୁ? ମଣିଷମାନେ ପରା ଜନ୍ମ ନିୟନ୍ତ୍ରଣ ଯୋଜନା ଚଳି ଦେବତାମାନଙ୍କର ଅକଲ ଗୁଡ଼ୁମ୍ କରିଦେଇଛନ୍ତି। ଦେବତାମାନେ ଯେତେ ଛଟପଟ ହେଲେ ବି ଏଇ ଗୋଟାଏ ବିଷୟ ଉପରେ ମଣିଷମାନଙ୍କୁ ସାବାଡ଼ କରିଦେଇ ପାରୁନାହାନ୍ତି, ବୁଝିଲ? ଏଇଠି ମଣିଷ ଜିଣିଲା, ଦେବତା ହାରିଲେ। ଓ ହୋ ରେ ବାବା, ମଣିଷ ଗୁଡ଼ାଙ୍କର କେତେ ବୁଦ୍ଧି!
2: ଆଜ୍ଞା, ଏହାର ପ୍ରତିକାର କରିବା ପାଇଁ ମହାଦେବଙ୍କ ଅଧ୍ୟକ୍ଷତାରେ ଯେଉଁ ତିନି ଜଣିଆ ପନ୍ଥା ନିର୍ଦ୍ଧାରଣକାରୀ ବିଚାରକ ମଣ୍ଡଳୀ ଗଢ଼ା ଯାଇଥିଲା ତାହାର କ'ଣ ହେଲା?
0: କ'ଣ ଆଉ ହବ, ମହାଦେବଙ୍କୁ ତ ଭାଙ୍ଗ ନିଶାରୁ ଫୁରସତ ମିଳିଲେ ତ ବୈଠକ କରିବା। ନାରଦଙ୍କ କଥା ତ ଛାଡ଼, ସେ କେତେବେଳେ କୁଆଡ଼େ ଯାଉଛନ୍ତି କ'ଣ କରୁଛନ୍ତି ସେ ନିଜେ ଜାଣନ୍ତି, ଆଉ ମୁଁ ତ ସବୁବେଳେ ପ୍ରସ୍ତୁତ ହେଇ ବସିଛି, ହେଲେ ବୈଠକ ଡାକୁଛି କି?
2: ତାମାନେ ଆଜି ଯାଏ ଥରେ ବି ବୈଠକ ବସିନି?
0: ନା।
2: ଆପଣ ଏ ପ୍ରଶ୍ନ ଆଗାମୀ ଦେବସଭାରେ ନିଶ୍ଚୟ ଉଠାନ୍ତୁ।
0: ଆଗାମୀ ଦେବସଭାରେ କ'ଣ ହୋ, ଏ ପ୍ରସଙ୍ଗ ଅନେକ ଥର ଉଠେଇଲେଣି, ହେଲେ କ'ଣ ହେବ? ଦେବସଭାରେ ମଣିଷମାନଙ୍କ ଜନ୍ମ ନିୟନ୍ତ୍ରଣ ଯୋଜନା କଥା ଉଠିଲା କ୍ଷଣି ଦେବତାମାନଙ୍କର ବୁଦ୍ଧି ବୃତ୍ତି ଆଉ ଜମା କାମ କରୁନି, ସମସ୍ତେ ପଥର ପାଲଟି ଯାଉଛନ୍ତି।
2: ତେବେ ଆଜ୍ଞା, ବର୍ତ୍ତମାନ ମୁଁ କ'ଣ କରିବି? ଆତ୍ମାମାନଙ୍କ ପାଇଁ ଖାଇବାକୁ ନାହିଁ, ରହିବାକୁ ଜାଗା ନାହିଁ, ପୃଥିବୀକୁ ପଠେଇ ହଉନି। ତାପରେ ପୁଣି ଯମରାଜ ପ୍ରତିଦିନ ଯମ ଲୋକରୁ ହଜାର ହଜାର ଆତଙ୍କ ବ୍ରହ୍ମ ଲୋକକୁ ପଠେଇ ଦଉଛନ୍ତି ପୁନର୍ଜନ୍ମ ପାଇଁ।
0: ହଁ ଠିକ ମନେ ପକେଇଲ। ବର୍ତ୍ତମାନ ତମେ ଗୋଟେ କାମ କର।
2: କଣ ଆଜ୍ଞା?
0: ଯମରାଜାଙ୍କୁ ଯାଇ ଅନୁରୋଧ କରି କୁହ, ଦେବସଭାରେ ପୃଥିବୀର ଜନ୍ମ ନିୟନ୍ତ୍ରଣ ଯୋଜନା ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଯମ ଲୋକରେ ଆତ୍ମାଗୁଡ଼ାକୁ ଅଟକେଇ ରଖନ୍ତୁ, ସେମାନଙ୍କର ଦଣ୍ଡର ମାତ୍ରାକୁ ଆହୁରି କିଛି ବଢ଼େଇ ଦିଅନ୍ତୁ।
2: ସେମାନେ ଦଣ୍ଡକୁ ଜମା ଆଜ୍ଞା ବଢ଼େଇ ପାରିବେନି, କି ପୁନର୍ଜନ୍ମ ଲାଭ କରିବାକୁ ଯୋଗ୍ୟ ବିବେଚିତ ଆତ୍ମାଗୁଡ଼ାକୁ ଜମ ଲୋକରେ ଆଦୌ ଅଟକେଇ ରଖିପାରିବେନି।
0: କାହିଁକି?
2: ସ୍ୱୟଂ ଯମରାଜ କହୁଛନ୍ତି ସେଥିପାଇଁ ଦେବସଭାରେ ସମ୍ବିଧାନର ସଂଶୋଧନ ଆବଶ୍ୟକ। ତାଙ୍କ କ୍ଷମତା ବାହାରକୁ ଯାଇ କୌଣସି କାମ ସେ କରିପାରିବେନି।
0: ତାହେଲେ କ'ଣ କରିବା? ମୋ ମୁଣ୍ଡ ବି ଆଉ ଜମା କାମ କରୁନି। ଭାବୁଛି କିଛି ଦିନ ଛୁଟି ନେଇଯିବି, କେଉଁ ଅଜ୍ଞାତ ସ୍ଥାନକୁ ଯାଇ କିଛି ଦିନ ବିଶ୍ରାମ ନେଇଯିବି।
2: ଆପଣ ଆପଣ ଛୁଟି ନେବେ? ନେଇପାରିବେ ତ?
0: ତା ଛଡ଼ା ମୋର ଆଉ କ'ଣ ଉପାୟ ଅଛି? କିଏ ତ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି, ମଝିରୁ ମୁଁ କାହିଁ ଘାଣ୍ଟି ଚକଟି ହେଇ ମରୁଥିବି? କଥାରେ ଅଛି ଜ ପଳାୟତି ସଜୀବତି। କିଏ? ଓ ଦେବୀ ଷଠୀ ଦୁଷି, ଓର ଭାଗ୍ୟ ଦେବୀ, ଆସ ଆସ ବସ। ହଠାତ୍ ଆଜି ତମର କେମିତି ବ୍ରହ୍ମଲୋକ କଥା ମନେ ପଡ଼ିଗଲା? ନା ବାଟ ଭୁଲି ଏମିତି ଚାଲି ଆସିଲ?
3: ବାଟ ଭୁଲିନି ବେଦବର, ଗୋଟେ କଥା ଜାଣିବା ପାଇଁ ଆସିଛି।
0: କେଉଁ କଥା?
3: ଏଇ ରାଧୁଆକୁ ପୁତ୍ର ସନ୍ତାନ ଦବା କଥା।
0: ଓ ସେଇ ଧୋବଣୀପୁର ରାଧୁଆ କଥା ତମେ କହୁଛ ତ?
3: ହଁ।
0: ମୋର ଯେତୁର ମନେ ଅଛି ତା ଉପରେ ତ ସନ୍ତାନ ସନ୍ତତି ସୁଖ ଜମା ନାହିଁ, ଆଉ ତାକୁ ସନ୍ତାନ ଦେବା ପ୍ରଶ୍ନଟା ଉଠୁଛି କୁଆଡୁ?
3: ମୁଁ ତ ସେଇ କଥା କହୁଛି ବିଧାତା ମହାଶୟ, ମୁଁ ଭାଗ୍ୟ ଦେବୀ, ମୁଁ ତା ଭାଗ୍ୟରେ ସେଇ କଥା ପରିଷ୍କାର ଭାବରେ ଲେଖିଦେଇଛି।
2: ଆପଣ ଲେଖିଦେଲେ କଣ ହବ? ୟା ଭିତରେ ଦେବଦେବ ମହାଦେବ ତାକୁ ପୁଅଟି ହଉ ବୋଲି ରୀତିମତ ଭାବେ ବର ଦେଇ ସାରିଲେଣି।
0: ଆରେ ସତ ନା କଣ?
3: ସେ ନ ବୁଝି ନ ସୁଝି ହଠାତ୍ କେମିତି ବରଟେ ଦେଇଦେଲେ? ସତକୁ ସତ ରାଧୁଆର ଯଦି ପୁଅଟି ହବ ତାହେଲେ ପୃଥିବୀରେ ମୋର ମାନ ସମ୍ମାନ ଆଉ ରହିବଟି? ଭାଗ୍ୟ ଦେବୀ ବୋଲି ମତେ ଆଉ ମଣିଷମାନେ କାହିଁକି ମାନିବେ?
0: ସେ କଥା ମତେ କହିଲେ କଣ ହବ? ଦେବଦେବ ମହାଦେବ ଯେତେବେଳେ ରାଧୁଆକୁ ପୁଅଟେ ଦେବା ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି, ଆମେ ତ ପୁଣି ଦବାକୁ ବାଧ୍ୟ।
2: ନିତ୍ୟାନ୍ତ ଜରୁରୀ। ଦେବୀ ଭୃକୁଟି ଆସି ମୋତେ କହିବାରୁ ମୁଁ ଆପଣଙ୍କ ପଞ୍ଜିକାରଙ୍କ ପାଖକୁ ନଥିପତ୍ର ସବୁ ପଠେଇ ଦେଇଛି। ଆପଣ 20 ବର୍ଷ ଆୟୁଷ ଥିବା ଗୋଟିଏ ପୁଣ୍ୟାତ୍ମାକୁ ଦିନେ ବା ଦୁଇ ଦିନ ଭିତରେ ରାଧୁଆର ସ୍ତ୍ରୀ ଗର୍ଭକୁ ପଠେଇ ଦିଅନ୍ତୁ, ନହେଲେ ମହାଦେବ ଯେମିତି ରାଗିଲା ଡେରି କଲେ ପ୍ରଳୟ କରିଦେବେ।
3: ପ୍ରଳୟ କରିବେ? କାହିଁକି ପ୍ରଳୟ କରିବେ? ସେ ମୋ ବିଭାଗରେ ଅଯଥା ହସ୍ତକ୍ଷେପ କରିବା ପାଇଁ ତାଙ୍କୁ କିଏ ସେ ଅଧିକାର ଦେଲା?
0: ଏ ପ୍ରଶ୍ନର ଉତ୍ତର ଆମ ଅପେକ୍ଷା ସ୍ୱୟଂ ମହାଦେବ ଖୁବ୍ ଭଲ ଭାବରେ ଦେଇପାରିବେ, ଯାଅ ତାଙ୍କୁ ପଚାରିବ।
3: ମୁଁ ତାଙ୍କୁ କାହିଁକି ପଚାରିବାକୁ ଯିବି? ଏ ପ୍ରଶ୍ନଟା ଆଗାମୀ ଦେବସଭାରେ ମୁଁ ନିଶ୍ଚୟ ଉଠେଇବି। ଅନ୍ୟର ବିଭାଗରେ ହସ୍ତକ୍ଷେପ କରିବାର ଶାସ୍ତିଟା ଦେବଦେବ ମହାଦେବ ଅବଶ୍ୟ ପାଇବେ, କିନ୍ତୁ ତା ଆଗରୁ ମୁଁ ଆପଣଙ୍କୁ ସାବଧାନ କରିଦେଉଛି, ମୁଁ ଭାଗ୍ୟ ଦେବୀ, ସଠିକ ଘରେ ରାଧୁଆ ଭାଗ୍ୟରେ ମୁଁ ପୁତ୍ର ସନ୍ତାନ ସୁଖ କଥା ଜମା ଲେଖିନି, ତେଣୁ ଆପଣ ତାକୁ କସ୍ମିନ କାଳେ ପୁଅ ଦେଇପାରିବେନି।
0: କି ଆଶ୍ଚର୍ଯ୍ୟ କଥା ତମେ କହୁଛ ଭାଗ୍ୟ ଦେବୀ! ମୁଁ ଦେବତା ଶ୍ରେଷ୍ଠ ଦେବଦେବ ମହାଦେବଙ୍କ କଥା ମାନିବି ନା ତମ ଭଳି ଗୋଟାଏ ଦେବୀଙ୍କ କଥା ମାନିବି? ତମେ ଯାଅ, ଯାହା କରିବା କଥା କର। ଆସ ଭଣ୍ଡାର ରକ୍ଷକ, ରାଧୁଆର ସ୍ତ୍ରୀ ଗର୍ଭକୁ ଗୋଟେ ଆତ୍ମା ପଠେଇବାର ବ୍ୟବସ୍ଥା କରିବା।
2: ଚାଲନ୍ତୁ ଦେବ,
0: ଆସ।
4: ଆଚ୍ଛା, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ବି ଦୋଷ ନାହିଁ। ଠିକ ଅଛି, ମୁଁ ବି ଦେଖୁଛି, ମୋ ବିଭାଗରେ ଅଯଥା ହସ୍ତକ୍ଷେପ କରିଲେ ଫଳ ମହାଦେବ କେମିତି ପାଇବେନି। ମୁଁ କୁଆଡ଼େ ଗୋଟେ ଛୋଟ କାଟିଆ ଦେବୀ।
5: ସୁନା, ଆଲୋ ଆ ସୁନା, ଆଲୋ ଘରେ ଅଛୁ ନା ନାହିଁ? କିଏ?
6: ଆରେ ମଝିଆ ସାନ୍ତାଣୀ କି, ଆସ ଆସ ଆସ। ହଠାତ୍ ଆଜି ତମର ସୁନା କଥା କେମିତି ମନେ ପଡ଼ିଗଲା ସାନ୍ତାଣୀ?
5: ହଁ ପରା, ଆଜି ଆମ ଘରକୁ କୁଣିଆ ଆସିଛନ୍ତି ଯେ। କି ମାଛ ମାରିଛ? କୋଡ଼ିଏ ଅଧ କୋଡ଼ିଏ ଦିଅନ୍ତୁନି।
6: ବାପ ପୁଅ ଦୁହେଁ ମିଶି ସକାଳୁ ସକାଳୁ ମାଛ ମାରିବା ପାଇଁ ଯାଇଛନ୍ତି ଯେ, ଆସି ସଞ୍ଜ ହେବାକୁ ବସିଲାଣି, ହେଲେ ଆହୁରି ଫେରି ନାହାନ୍ତି ସାନ୍ତାଣୀ। ସେମାନେ ମାଛ ଆଣିଲେ ମୁଁ ପୁଅ ହାତରେ ପଠେଇଦେବି ସାନ୍ତାଣୀ।
5: ହଁ ନା, ହଁ ତୋ ପୁଅ ହାତରେ ପଠେଇଦେବୁ। ଗୁଡ଼ାଏ ଦିନ ହେଲା ତୋ ପୁଅକୁ ଦେଖିନି, ସେ କୁଆଡ଼େ ଭାରି ଗୁଣର ଆଉ ଭାରି କାମିକା ପିଲାଟେ ହେଇଛି। ଗାଁ ଲୋକେ କହୁଛନ୍ତି ତାକୁ ଦେଖିଲେ ପେଟ ପୁରି ଯାଉଛି।
6: ସବୁ ସେଇ ଦେବଦେବ ମହାଦେବଙ୍କ କୃପା ସାନ୍ତାଣୀ, ଠାକୁରେ ପୁଅଟେ ଦେଲେ ବୋଲି ସିନା ମୁଁ ଆଜି ତମମାନଙ୍କ ଆଗରେ ମୁହଁ ଟିକେ ଛିଡ଼ା ହେଇପାରୁଛି, ନହେଲେ ତମେ ମତେ ସବୁ ଯୋଉ ଛେଛାକର ନାକର କରୁଥିଲ ସାନ୍ତାଣୀ।
5: ଛି, ମୋ ସୁନା ଭଉଣୀଟା ପରା, ସେ ପଛ କଥା ଗୁଡା ମନେ ପକେଇ ଆଉ ଦୁଃଖ କାହିଁ କରୁଛୁ? ଘରେ ତ ତୋର 18 ବର୍ଷର ଭେଣ୍ଡା ପୁଅ।
7: ମା ମା ମା, ବଡ ଭୋକ ହେଲାଣି, ଆଜି କଣ ଖାଇବାକୁ ଦେଲୁ?
6: ଆହା, ମୁଁ ମରିଯାଉଥାଏ ଲୋ, ମୋ ଧନ।

0: ହେଲା, ନିଅ ସନ୍ତାଣୀ, ହେଇଟି ମୁଁ ନିଜ ହାତରେ ଧରୁଛି, ମୋ ହାତ ଧରା ମାଛ ଖୁବ୍ ମିଠା ଲାଗିବ ଯେ।
1: ଆରେ ଆରେ ପଛେ ମାଛ ଦବ ସାନ୍ତାଣୀ, କାହାକୁ ମୁଣ୍ଡିଆ ଦିଅ ମାର ବାପ।
0: ହଁ ହଁ ହଁ, ମୁଣ୍ଡିଆ ମାଇଲେ ସାନ୍ତାଣୀ।
2: ବୁଢ଼ାଟି ହେଇଥା ପୁଅ, ଯାହା କାନରେ ଶୁଣିଥିଲି ତା ଆଜି ଆଖିରେ ଦେଖିଲି, ତୋର ଏଇଟା ପୁଅ ନୁହେଁ ତ, ସାକ୍ଷାତ ହୀରା ଖଣ୍ଡେ।
1: ସବୁ ସେଇ ଠାକୁରଙ୍କ ଦୟା ସାନ୍ତାଣୀ, ଠାକୁର ତାକୁ ଘଣ୍ଟ ଘୋଡ଼େଇ ରଖିଥିଲେ ହେଲା। ହଉ ମାଛ ନିଅନ୍ତୁ ସାନ୍ତାଣୀ, ନେ ମୂଲଟା ନେ।
0: ନା ସାନ୍ତାଣୀ, ହେଇଟି ଜାଣିଲ ନା, ମୋ ହାତ ଧରା ମାଛ ଆଜି ତମେ ପହିଲି ଥର ପାଇଁ ନେଉଛ, ତେଣୁ ଆଜି ନୁହେଁ, ଆଉ କେବେ ମାଛ ଦେଲେ ମୂଲଟା ଦେଇଦେବ। ଆଜି ମୋ ତରଫରୁ ଏଇଟା ଭେଟି ନା କ'ଣ ମା, ମୁଁ ଠିକ କହୁଛି ଟି?
1: ହଁ ସାନ୍ତାଣୀ, ମୋ ପୁଅ କେତେ ସରଧାରେ ଦଉଛି, ନିଅ। ଆଉ ତା ବଦଳରେ ତାକୁ ଖାଲି କୋଇଲାମ ଟିକେ ଦିଅ। ତୋ ପୁଅକୁ ଠାକୁରେ ଯୁଗ ଯୁଗ ଧରି ବଞ୍ଚେଇ ରଖିଥାନ୍ତୁ ସୁନା।
2: ହଁ ହଉ, ମୁଁ ଯାଉଛି, ବେଳ ଦେଖି କେବେ ଆମ ଘରକୁ ବୁଲି ଆସିବୁ।
1: ହଉ ସାନ୍ତାଣୀ।
0: ଓହୋ ମା, ସିଏ ତ ଚାଲିଗଲେଣି, ତୁ ଠିଆ ହେଇ ଚାହିଁଛୁ କ'ଣ କହିଲୁ, ବଡ଼ ଭୋକ ହେଲାଣି, ତୁ ଚାଲୁ ଖାଇବାକୁ ଦେବୁ।
1: ଚାଲ ଚାଲ ଚାଲ ଚାଲ ବାପ ଚାଲ।

0: ମୋର ବରଦାନ କେବେ ନିଷ୍ଫଳ ହବନି, ମଧୁ ମରିବନି କି ତୁଳସୀ କେବେ ବିଧବା ହେଇପାରିବନି।
1: କିଛି ନ ବୁଝି ନସୁଝି ତୁଳସୀ କି ସଧବା ରହିବା ପାଇଁ ବରଦାନ ଦେବାକୁ ତମକୁ କିଏ କହୁଥିଲା?
0: କାହିଁକି ବରଦାନ ଦେବାର ଅଧିକାର କଣ ମୋର ନାହିଁ? ତା ଛଡ଼ା ତୁଳସୀ ମୋର ପରମ ଭକ୍ତ ବୋଲି ମୁଁ ଖୁସିରେ ତାକୁ ବର ଦେଲି।
1: ଖୁସିରେ ବରଟା ଦେଇଦେଲ ଯେ, ଏବେ କାହା କଥା ରହିବ? ତମ କଥା ନା ଦେବଦେବ ମହାଦେବଙ୍କ କଥା? ସେ କେତେ ରାଗି ଲୋକ ତମେ ତ ଜାଣ, ପୁଣି ସେ ତମ ଆଗରୁ ବର ଦେଇଛନ୍ତି।
0: ସେଥିରେ ମୋର ଯାଏ ସେ କେତେ, କିନ୍ତୁ ମୁଁ କହୁଛି ମୋ କଥା ରହିବ ଆଉ ଅଲବତ୍ ରହିବ।
1: ଲକ୍ଷ୍ମୀ
0: କଣ ଲକ୍ଷ୍ମୀ ମ, ତମେ ପରା ସ୍ୱୟଂ ଭଗବାନ ବିଷ୍ଣୁ, ତ୍ରିଲୋକର ପାଳନ କର୍ତ୍ତା, ହର୍ତ୍ତା କର୍ତ୍ତା ବିଧାତା, ତମଠୁ ବଡ ଆଉ ଦେବଲୋକରେ କିଏ ଅଛି କହିଲ? ହେଇଟି ଭଲ କରି ଶୁଣ, ଯଦି ମୋ ବରଟା କାଏମ ନ ରହିଲା ତେବେ କହିଦଉଛି କାଲିଠୁ ଦେବତାଙ୍କ ଦାନା ପାଣି ବନ୍ଦ।
1: ତା ବୋଲି ତମେ କଣ ତମ କ୍ଷମତାର ଅପବ୍ୟବହାର କରିବ?
0: ଦେବଦେବ ମହାଦେବ କାହିଁକି ତାଙ୍କ କ୍ଷମତାର ଅପବ୍ୟବହାର କଲେ? ରାଧୁଆକୁ ପୁଅଟେ ଦେବା ପାଇଁ ସିଏ କିଏ? ଭାଗ୍ୟଦେବୀଙ୍କ ଭାଗ୍ୟଲିପି ଅନୁସାରେ ପୁଅ ଦବା ନ ଦବା କାମ ତ ସ୍ୱୟଂ ବ୍ରହ୍ମାଙ୍କର।
1: ବର ଦବା ଅଧିକାର ମହାଦେବଙ୍କର ବି ଅଛି, ଆଉ ତାଙ୍କ ବର ଅନୁସାରେ ବ୍ରହ୍ମା ବି ରାଧୁଆକୁ 20 ବର୍ଷ ଆୟୁଷରେ ପୁଅଟେ ଦେଇଛନ୍ତି, ଆଉ ତମେ ଯେତେ ଚେଷ୍ଟା କଲେ ବି ତାକୁ ବଞ୍ଚି ରଖିପାରିବନି।
0: ତମେ କଣ ଭାବୁଛ ଯେ ମୋ ହାତରେ କିଛି କ୍ଷମତା ନାହିଁ ବୋଲି? ମୁଁ ମହାଲକ୍ଷ୍ମୀଟି, ଅନ୍ନ ବସ୍ତ୍ରର ଅଧିକାରିଣୀ। ମତେ ଥରେ ତମେ ବଡ ଦଳକୁ ଯିବା ପାଇଁ ବାସନ୍ଦ କରିଥିଲ ବୋଲି ତମ ଦି ଭାଇଙ୍କି କେମିତି ଭୋକ ଉପାସରେ ଛଟପଟ କରିଥିଲି ସେ କଥା କଣ ଏତେ ଚଞ୍ଚଳ ଭୁଲିଗଲ?
1: ମହାଲକ୍ଷ୍ମୀ
0: କଣ ମହାଲକ୍ଷ୍ମୀ, ହେଇଟି ମୋର ଶେଷ କଥା। ରାଧୁଆ ପୁଅ ମଧୁ ଯଦି ମରେ ଆଉ ତା ସ୍ତ୍ରୀ ତୁଳସୀ ଯଦି ସତକୁ ସତ ବିଧବା ହୁଏ ତେବେ ସ୍ୱର୍ଗ ମର୍ତ୍ତ ପାତାଳରେ ଦୁର୍ଭିକ୍ଷ ପଡିଲା ବୋଲି ଜାଣ। କାଲିଠୁ ପରୀକ୍ଷାମୂଳକ ଭାବରେ ସର୍ବପ୍ରଥମେ ଦେବତାମାନଙ୍କ ଦାନା ପାଣି ବନ୍ଦ, ତେଣିକି ଦେଖିବି ଏ ସ୍ୱର୍ଗରେ କାହାର କ୍ଷମତା କେତେ। ମୁଁ ଗଲି।
1: ମହାଲକ୍ଷ୍ମୀ ଆରେ ଶୁଣ, ଆରେ ମୋ କଥା ଟିକେ ଶୁଣ। ଭଲ ଅଠା କାଠିରେ ପଡିଲା ମଣିଷ, ଏଣେ ମାଇଲେ ଗୋ ହତ୍ୟା, ତେଣେ ମାଇଲେ ବ୍ରହ୍ମ ହତ୍ୟା। ରାଧୁଆ ପୁଅ ନମଲେ ମହାଦେବ ପ୍ରଳୟ କରିଦେବେ, ଆଉ ମଧୁର ସ୍ତ୍ରୀ ତୁଳସୀ ବିଧବା ହେଲେ ସ୍ୱର୍ଗରେ ଦୁର୍ଭିକ୍ଷ। ତେବେ ବର୍ତ୍ତମାନ ଉପାୟ କ'ଣ? ଉପାୟ ମତେ ଯେମିତି ହେଲେ ବି ୟାର ସମାଧାନ ଅବଶ୍ୟ କରିବାକୁ ପଡ଼ିବ। ତେବେ ଆଗ ବୁଝିବା ଦରକାର ମଧୁର ମୃତ୍ୟୁ ଦିବସ କେବେ। ଗରୁଡ଼ ଗରୁଡ଼, ଆରେ ବାବା ତମେ ଏତେବେଳେ ଗଲ କୁଆଡ଼େ? ଗରୁଡ଼ ଗରୁଡ଼,
2: ଚିତ୍ରଗୁପ୍ତ କୁହନ୍ତୁ ଧର୍ମରାଜ, ଆଜି ପୃଥିବୀରୁ ଯମଲୋକକୁ ଯେତିକି ଆତ୍ମା ଆସିବା କଥା ଆସିଗଲା ତ?
3: ରାଧୁଆର ପୁଅ ମଧୁ ଆତ୍ମାକୁ ଛାଡ଼ି ବାକି ସବୁ ଆତ୍ମା ଆସିଗଲା ପ୍ରଭୁ।
2: କାଇଁ ମଧୁର କଣ ଆଜି ମୃତ୍ୟୁ ଦିବସ ନୁହେଁ କି?
3: ନିଶ୍ଚିତ ଭାବରେ ତାର ମୃତ୍ୟୁ ଦିବସ ଧର୍ମରାଜ, ସୂର୍ଯ୍ୟାସ୍ତ ପୂର୍ବରୁ ତାର ଆତ୍ମାର ତମପୁରକୁ ଆସିଯିବା କଥା ତ, କିନ୍ତୁ କଣ ହେଲା କେଜାଣି ଯମଦୂତ ମାନେ ଯାଏ ଫେରିଲେ ନେଇ।
4: ଯମରାଜଙ୍କର ଜୟ ହେଉ, ଯମରାଜଙ୍କର ଜୟ ହେଉ।
2: କି ସମାଚାର ଦୂତ?
4: ବଡ଼ ଅନର୍ଥ ହେଇଗଲା ପ୍ରଭୁ।
2: ଅନର୍ଥ ମାନେ?
4: ମଧୁକୁ ମାରିଦେଇ ଆମେ ଯମଦୂତ ମାନେ ତାର ଆତ୍ମାକୁ ଆଣିପାରିଲୁନି ଧର୍ମରାଜ।
3: ଯେମିତି ହେଲେ ବି ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ତାର ଆତ୍ମାକୁ ଯମପୁରକୁ ଆଣିବାକୁ ହିଁ ପଡିବ, ତା ନହେଲେ ଦେବଦେବ ମହାଦେବଙ୍କର ଯୋଉ ଅପମାନ ହବ, ପୃଥିବୀବାସୀ ମାନେ ସ୍ୱୟଂ ଧର୍ମରାଜଙ୍କୁ ବି ଅତି ହେୟ ମନେ କରିବେ। ଯା ଦୂତ, ମଧୁର ଆତ୍ମାକୁ ଅତି ଶୀଘ୍ର ନେଇ ଆସ।
4: କ୍ଷମା କରିବେ ଚିତ୍ରଗୁପ୍ତ ମହାଶୟ, ଆମେ ଆଣିପାରିବୁନି।
2: ଆଣିପାରିବନି ମାନେ?
4: ମାନେ ମଧୁ ଆଉ ତା ସ୍ତ୍ରୀ ତୁଳସୀ କାଲି ରାତିରୁ ଯାଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଭିତରେ ଅଧିଆ ପଡ଼ିଛନ୍ତି ପ୍ରଭୁ। ଆମେ ବର୍ତ୍ତମାନ ଦେଉଳ ଭିତରକୁ ପଶିପାରୁନୁ, କିମ୍ବା ମଧୁକୁ ମାରି ତାର ଆତ୍ମାକୁ ବି ଆଣିପାରୁନୁ। ଆମେ ସବୁ ବର୍ତ୍ତମାନ ବଡ଼ ଧର୍ମ ସଙ୍କଟରେ ପଡ଼ିଯାଇଛୁ ପ୍ରଭୁ।
3: ମୁଖ୍ୟ ଯମଦୂତ ଠିକ କହିଛନ୍ତି ଧର୍ମରାଜ, ଯମଦୂତ ମାନେ ତ ବଡ଼ ଦେଉଳ ଭିତରକୁ ପଶିପାରିବେ ନାହିଁ, ଆଉ ମଧୁର ଆତ୍ମାକୁ ଆଣିବେ କେମିତି?
2: ଓହୋ, ବଡ଼ ମୁସ୍କିଲ କଥା। ଠିକ ଅଛି, ତାହେଲେ ମୁଁ ବର୍ତ୍ତମାନ ଯାଇ ବିଷ୍ଣୁ ପାଖକୁ ଯାଉଛି। ମଧୁ ଆଉ ତା ସ୍ତ୍ରୀକୁ ବଡ ଦେଉଳ ଭିତରୁ ବାହାର କରିବା ପାଇଁ ମୁଁ ତାଙ୍କୁ ନିବେଦନ କରିବି।
3: ସେ ଦୁହେଁ ଯଦି ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ହେଇଥିବେ ତେବେ ବିଷ୍ଣୁ କଣ ତାକୁ ଦେଉଳ ଭିତରୁ ବାହାର କରିଦେବେ?
2: ତା ମାନେ ତମେ କହିବାକୁ ଚାହୁଁଛ ଯେ ମଧୁ ଆଉ ମରିବନି?
3: କେମିତି ଆଉ ମରିବ ପ୍ରଭୁ, ଦେଉଳ ଭିତରୁ ବାହାରିଲେ ତ ଆପଣ ତାକୁ ମାରିବେ।
2: ଓହୋ, ମୁଁ ପଚାରୁଛି ବିଷ୍ଣୁଙ୍କର କି ଅଧିକାର ଅଛି, ବିଷ୍ଣୁଙ୍କର କି ଅଧିକାର ଅଛି ମଧୁକୁ ଦେଉଳ ଭିତରେ ରଖିବାକୁ?
3: ଏଠି ଏମିତି ପାଟିତୁଣ୍ଡ କଲେ କଣ ହବ, ସେ କଥା ଯାଇ ବିଷ୍ଣୁ ଭଗବାନଙ୍କୁ ଆପଣ ପଚାରନ୍ତୁ।
2: ହଁ ପଚାରିବି, ଅବଶ୍ୟ ପଚାରିବି, ଅଲବତ୍ ପଚାରିବି। ମୋ ଯମ ସହଜରେ ମୁଁ କାହାକୁ ଡରିବା ଲୋକ ନୁହେଁ। ଚାଲ ବର୍ତ୍ତମାନ ଚାଲ ବୈକୁଣ୍ଠ ଭୁବନକୁ ଯିବା।
3: ବିଷ୍ଣୁ ଯଦି କହିବେ ମୁଁ ଆଶ୍ରିତକୁ ଦେଉଳ ଭିତରୁ ବାହାର କରିପାରିବିନି ତାହେଲେ?
2: ଓହୋ, କଣ କରିବା କହିଲ? ତେବେ ମୋର ମାନ ସମାନ ଗଲା ବୋଲି ଜାଣ, ସମସ୍ତେ ଯଦି ଯମଙ୍କ କାମରେ ହସ୍ତକ୍ଷେପ କରିବସିବେ ତାର ଆଉ ଯମ ଲୋକରେ ଥାଇ ଲାଭ କଣ ଚିତ୍ରଗୁପ୍ତ?
3: ମୁଁ ତ ସେଇ କଥା କହୁଛି ପ୍ରଭୁ।
2: ଓହୋ, ସେ କଥା ଛାଡ଼, ଏବେ ମୁଁ କ'ଣ କରିବି ସେ କଥା କୁହ। ଓହୋ, ଆଜି ଯଦି ମଧୁ ନ ମାରେ ତେବେ ମହାଦେବ କ'ଣ ମୋତେ ଛାଡ଼ିବେ?
3: ମହାଦେବ ତ ଯାହା କରିବେ କରିବେ, ହେଲେ ମଣିଷ ମାନେ ବି ଆପଣଙ୍କୁ ବାସି ପାଣିରେ ପଚାରିବେ ନାହିଁ। ମଣିଷ ଗୁଡା ବଡ ଧୃତ ଯମରାଜ, ସେମାନେ ମୃତ୍ୟୁ ଛଡ଼ା ଆଉ କାହାକୁ ଭୟ କରନ୍ତି ନାହିଁ। ଆଉ ମୃତ୍ୟୁକୁ ଯଦି ଜୟ କରିଯିବେ ନା, ଦେଖୁନାହାନ୍ତି ଜନ୍ମ ହାରକୁ ରୋକିଦେଇ ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ କେମିତି ଅଡୁଆରେ ପକେଇ ଦେଇଛନ୍ତି।
2: ତମେ ଠିକ କହିଛ, ତମେ ଠିକ କହିଛ ଚିତ୍ରଗୁପ୍ତ, ଯେମିତି ହେଲେ ବି ମଧୁକୁ ମରିବାକୁ ହବ, ତାର ଆତ୍ମାକୁ ପୃଥିବୀରୁ ଫେରାଇ ଆଣିବାକୁ ପଡ଼ିବ, ନଚେତ ନଚେତ ତ୍ରିଲୋକରେ ଯମରାଜଙ୍କ ନାଁରେ କଳଙ୍କ ଲାଗିଯିବ।
3: ମୋ ମୁଣ୍ଡଟା ବି ଆଉ ଠିକ ଭାବରେ କାମ କରୁନି।
2: ଓହୋ ଚିତ୍ରଗୁପ୍ତ, ତମେ ଚିନ୍ତା କର, ଉପାୟ ଚିନ୍ତା କର, ଖୋଜ, କିଛି ଗୋଟେ ବାହାର କର, ନହେଲେ ନହେଲେ ମୋ ଅବସ୍ଥା ବାରମ୍ବାର ନିକଟ ହେଇଯିବ, ବୁଝିଲ?
3: ଚିନ୍ତା ଉପାୟ
5: ଇଏ ତମେ କଣ କହୁଛ ଭାଗ୍ୟଦେବୀ? ମହାଲକ୍ଷ୍ମୀ ନିଜେ ମଧୁର ସ୍ତ୍ରୀକି ସଦବା ହେଇ ରହିବା ପାଇଁ ବର ଦେଇଛନ୍ତି?
6: ମୋ କଥାକୁ ଆପଣ ବିଶ୍ୱାସ କରନ୍ତୁ ମହାମାୟୀ, ଆଉ ନିଜ ସ୍ତ୍ରୀଙ୍କ ମାନ ରକ୍ଷା କରିବା ପାଇଁ ସ୍ୱୟଂ ବିଷ୍ଣୁ ସେ ଦୁହିଁଙ୍କୁ ନେଇ ବଡ଼ ଦେଉଳ ଭିତରେ ଘଣ୍ଟ ଘୋଡ଼େଇ ରଖିଛନ୍ତି, ଫଳରେ ଯମଦୂତମାନେ ତା ଭିତରକୁ ସହଜରେ ପଶିପାରୁନାହାନ୍ତି, ସେଇଥିପାଇଁ ମଧୁ ଏ ଯାଏ ମରିନି।
5: ଆଚ୍ଛା, ୟା ଭିତରେ ଏତେ କଥା ଅଛି?
6: ଖାଲି କ'ଣ ସେତିକି ମା, ତୁଳସୀ ବିଧବା ହେଲେ ଦେବତାମାନଙ୍କ ଦାନା ପାଣି ବନ୍ଦ କରିଦେବେ ବୋଲି ମା ଲକ୍ଷ୍ମୀ ବି ଧମକ ଦେଇଛନ୍ତି।
5: ମଧୁ ଅବଶ୍ୟ ମରିବ, ସେ ମରିବାକୁ ବାଧ୍ୟ, ଏଇଟା ଆମ କାର୍ତ୍ତିକା ବାପାର ବି ମାନ ସମ୍ମାନର କଥା।
7: ବିଷ୍ଣୁ କିଏ, ସେ କାହିଁକି ମଧୁକୁ ଅଯଥା ଘଣ୍ଟ ଗୋଡ଼େଇ ରଖିବାକୁ ଚେଷ୍ଟା କରୁଛନ୍ତି?
5: କିଏ କିଏ କ'ଣ ହଉଛ ମା, ତମ ଫୁଟିଲା କାନରେ ଶୁଣିଲ ପରା, ନିଜ ଘରଣୀଙ୍କ ମାନ ରଖିବା ପାଇଁ ବିଷ୍ଣୁ ଏ କାମ କରିଛନ୍ତି, ତମେ ତ ପୁଣି ଦେବଦେବ ମହାଦେବ, ତମ ମାନ ମର୍ଯ୍ୟାଦା କ'ଣ ତଳେ ପଡ଼ିଯିବନି? ହେଇଟି ଶୁଣ, ଦେବତା ହେଇଛ ଯଦି ଏବେ ଯାଇ ବିଷ୍ଣୁକୁ ସେ କଥା ପଚାର, ତମ କଥା ନ ରହିଲେ କାଲି ତମେ ସମସ୍ତଙ୍କ ଆଖିରେ ଅତି ଛୋଟ ହେଇଯିବ, ବୁଝିଲ?
6: ଆପଣ କି କଥା କହୁଛନ୍ତି ମହାମାୟୀ, ବାବା ବିଷ୍ଣୁଙ୍କ ପାଖକୁ ଗଲେ ତାଙ୍କର ଆଉ ସମ୍ମାନ ରହିବ ଟି?
5: ତେବେ
6: ଏଇଟା ଯମରାଜାଙ୍କ କାମ, ସିଏ ବୁଝିବେ, ବାବା ତାଙ୍କୁ ଡାକି ଆଦେଶ ଦିଅନ୍ତୁ, ତେଣିକି ଦେଖିବା ଯମ କାହା କଥା ରଖୁଛନ୍ତି।
7: ମୋ ଆଦେଶ ମାନିବାକୁ ଯମ ବାଧ୍ୟ, ବର୍ତ୍ତମାନ ମୁଁ ତାଙ୍କୁ ଡାକି କୈଫତ ତଲବ କରିବି, ମୋ ବର ଅନୁସାରେ ଯଦି ଆଜି ସନ୍ଧ୍ୟା ସୁଦ୍ଧା ମଧୁ ନ ମରେ ତେବେ ମୁଁ ଯମ ଲୋକ ଆଉ ବିଷ୍ଣୁ ଲୋକକୁ ସମୂଳେ ଧ୍ୱଂସ କରିଦେବି। ମୁଁ କିଏ? ମୁଁ ସ୍ୱୟଂ ଦେବଦେବ ମହାଦେବ, ମୁଁ ରୁଦ୍ର, ମୁଁ ପ୍ରଳୟ, ମୁଁ ବିଭୀଷିକା।

0: ସର୍ବାଙ୍ଗ କର। ଦେବଗୁରୁ ବୃହସ୍ପତି, ହଠାତ୍ ମୋ ସିଂହାସନ ଟା ଏମିତି ଜୋରରେ ଦୋହଲି ଉଠୁଛି କାହିଁକି?
1: ଆପଣଙ୍କ ସିଂହାସନଟା ଦୋହଲିଲା ମାନେ ସ୍ୱର୍ଗପୁରକୁ ବିପଦ ମାଡ଼ି ଆସିଲା ବୋଲି ଜାଣନ୍ତୁ ଦେବରାଜ।
0: ପୃଥିବୀବାସୀଙ୍କ ପାରି ହେଲାନି, ମୁନି ଋଷିଙ୍କ ଠାରୁ ଆରମ୍ଭ କରି ମଣିଷ ରାକ୍ଷସ ସମସ୍ତେ ଖାଲି ମୋରି ସିଂହାସନ ଉପରେ ଆଖି ରଖିଲେ। କଣ ବେଳକୁ ବେଳ ମୋ ସିଂହାସନଟା ଖୁବ୍ ଜୋରରେ ଦୋହଲିବାକୁ ଲାଗିଲାଣି? କିଏ କିଏ ସେଇ ପାପିଷ୍ଟ ଯିଏକି ମୋର ଇନ୍ଦ୍ରପଦ ନେବା ପାଇଁ ଆରମ୍ଭ କରିଛି ଘୋର ତପସ୍ୟା? ବର୍ତ୍ତମାନ ମୁଁ ବଜ୍ରପସୀ ତାକୁ ଶେଷ କରିଦେବି।
1: ଆପଣଙ୍କ ସିଂହାସନ ନେବାକୁ ନୁହେଁ, ତେଣେ ଦେବଦେବ ମହାଦେବ ରାଗରେ ତାଣ୍ଡବ ଆରମ୍ଭ କରିଦେଇଛନ୍ତି, ତାଙ୍କରି ପଦାଘାତରେ ଆପଣଙ୍କ ସିଂହାସନଟା ଏମିତି ଦୋହଲୁଛି।
0: ମହାଦେବ ତାଣ୍ଡବ ଆରମ୍ଭ କରିଛନ୍ତି କାହିଁକି?
1: ଛାର ଗୋଟାଏ ମଣିଷ ମଧୁ ଜୀବନକୁ ନେଇ ବର୍ତ୍ତମାନ ହରିହରଙ୍କ ଭିତରେ କଳି ଆରମ୍ଭ ହେବା ଉପରେ।
0: ମଧୁ ସେ ପୁଣି କିଏ?
1: ମଧୁ ଠିକ 20 ବୟସରେ ମରିବ ବୋଲି ତେଣେ ମହାଦେବ ବରଷ ଅଭିଶାପ ଦେଲେ, ଆଉ ଏଣେ ମା ଲକ୍ଷ୍ମୀ ଠାକୁରାଣୀ ସେଇ ମଧୁର ସ୍ତ୍ରୀ ତୁଳସୀକୁ ସଧବା ହୋଇ ରହିବା ପାଇଁ ଖୁସିରେ ବର ଦେଇଦେଲେ। ଏଣେ ମହାଦେବ ଜିଦ୍ ଧରି ବସିଛନ୍ତି ଯେମିତି ହେଲେ ବି ମଧୁ ମରିବ, ଆଉ ତେଣେ ଲକ୍ଷ୍ମୀ ଜିଦ୍ କରି ବସିଛନ୍ତି ତୁଳସୀ ସଧବା ହୋଇ ରହିବ। ମଧୁ ଆଉ ତା ସ୍ତ୍ରୀ ଯାଇ ବର୍ତ୍ତମାନ ବଡ଼ଦେଉଳ ଭିତରେ ଆତ୍ମଗୋପନ କରିଛନ୍ତି, ଫଳରେ କଳିର ସୂତ୍ରପାତ।
0: କିନ୍ତୁ ଜମ କ'ଣ କହୁଛନ୍ତି?
2: ମୋର ପୁରାପୁରି ଅକଲ ଗୁଡ଼ୁମ ଦେବରାଜ, ଆପଣ ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ, ମୋତେ ମୃତ୍ୟୁ ଦେବତା ପଦରୁ ମୁକ୍ତି ଦିଅନ୍ତୁ।
0: ତମ ମୁଣ୍ଡ ଠିକ ଅଛି ତ ଧର୍ମରାଜ?
2: ଓହୋ ଆଜ୍ଞା, ମୋ ମୁଣ୍ଡ ପୁରାପୁରି ଠିକ ଅଛି। ମୁଁ ଜମ, ମୁଁ ମୃତ୍ୟୁ ଦେବତା। ମୁଁ ଯଦି ସ୍ୱର୍ଗର ସମ୍ବିଧାନ ଅନୁସାରେ ଜଣକୁ ଠିକ ସମୟରେ ମାରିପାରିବିନି, ତାହେଲେ ଜମ ପଦରେ ରହି ମୋର ଲାଭ କ'ଣ?
0: ଆହା, ତମେ ଏମିତି ଉତ୍ତ୍ୟକ୍ତ ହେଲେ ଚଳିବ?
2: କି କଥା କହୁଛନ୍ତି ଆପଣ? ସ୍ୱୟଂ ବିଷ୍ଣୁ ତ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି, ମୋ କ୍ଷମତା ଭିତରେ ସେ ଅଯଥା ହସ୍ତକ୍ଷେପ କରିଛନ୍ତି। ଓହ କି ଲଜ୍ଜା, କି ଅପମାନ, ମୁଁ ଜମ ହେଇ ଆଜି ଗୋଟେ ଛାର ମଣିଷକୁ ମାରିପାରୁନି। ହେଇଟି ରହିଲା ମୋ ଇସ୍ତଫା, ମୁଁ ଚାଲିଲି, ଆପଣ ଆପଣଙ୍କ ଜମ ଲୋକକୁ ସମ୍ଭାଳନ୍ତୁ।
1: ଜମ ଯାହା କହୁଛନ୍ତି ଠିକ କହୁଛନ୍ତି ଦେବରାଜ, ଜଣଙ୍କ କାମରେ ଆଉ ଜଣେ ହସ୍ତକ୍ଷେପ କରିବା ପ୍ରଥାଟା ଆମ ସ୍ୱର୍ଗପୁରରେ ଆଗରୁ କେବେ ଚଳୁନଥିଲା। ଏଇ କେତେ ଦିନ ହେଲା ଏଇ ରୋଗଟା ପୃଥିବୀରୁ ଆସି ମହାମାରୀ ଭଳି ସ୍ୱର୍ଗରେ ବି ବ୍ୟାପିଗଲାଣି।
0: ସେ ଯାହା ହଉ, କିନ୍ତୁ ବର୍ତ୍ତମାନ ଏ ସମସ୍ୟାର ସମାଧାନ କେମିତି ହବ ସେଇ କଥା ଚିନ୍ତା କରନ୍ତୁ ଦେବଗୁରୁ।
2: ଶୀଘ୍ର ସମାଧାନର ପନ୍ଥା ବାହାର କରନ୍ତୁ ଦେବରାଜ, ନଚେତ କାଲିଠାରୁ ଦେବତାମାନଙ୍କୁ ଖାଇବାକୁ ଆଉ କିଛି ମିଳିବନି। ତୁଳସୀ ବିଧବା ହେଲେ ମା ଲକ୍ଷ୍ମୀ କୁଆଡ଼େ କାଲିଠାରୁ ଦାନା ପାଣି ବନ୍ଦ କରିଦେବାକୁ ଧମକ ଦେଇଛନ୍ତି,
1: ଆଉ ତୁଳସୀ ବିଧବା ନହେଲେ ମହାଦେବ ପ୍ରଳୟ ସୃଷ୍ଟି କରିବେ। ଦେବରାଜ ଚାଲନ୍ତୁ ବ୍ରହ୍ମାଙ୍କ ପାଖକୁ ଯିବା, ସେ ଯାହା ପରାମର୍ଶ ଦେବେ ସେଇ ଅନୁସାରେ କାମ କରିବା।
0: ଚାଲନ୍ତୁ ଦେବଗୁରୁ,
1: ଚାଲନ୍ତୁ
0: ଚାଲନ୍ତୁ ଧର୍ମରାଜ,
2: ଆସନ୍ତୁ ଯିବା।

0: ସ୍ୱର୍ଗପୁରକୁ ରକ୍ଷା କରନ୍ତୁ ପ୍ରଭୁ, ସ୍ୱର୍ଗପୁରକୁ ରକ୍ଷା କରନ୍ତୁ।
1: ସ୍ୱୟଂ ବେଦପତି ବ୍ରହ୍ମା, ଦେବରାଜ ଇନ୍ଦ୍ର, ଦେବଗୁରୁ ବୃହସ୍ପତି, ସ୍ୱୟଂ ଧର୍ମରାଜ, ହଠାତ୍ ଆପଣମାନଙ୍କ ଆଗମନର ଉଦ୍ଦେଶ୍ୟ?
2: ପ୍ରଭୁ, ମଧୁଭଳି ଗୋଟାଏ ଛାର ମଣିଷର ଜୀବନକୁ ନେଇ ଆଜି ସ୍ୱର୍ଗପୁରରେ ଆରମ୍ଭ ହୋଇଯାଇଛି କ୍ଷମତାର ଲଢ଼େଇ।
3: ପ୍ରଭୁ, ଆଜି ସ୍ୱର୍ଗପୁରରେ ଦେଖାଦେଇଛି ମହାସଙ୍କଟ। ଆପଣ ଶୀଘ୍ର ଏହାର ଯଥାବିଧି ପ୍ରତିକାର କରନ୍ତୁ, ନଚେତ ଆମ ସମସ୍ତଙ୍କର ଇସ୍ତଫା ଗ୍ରହଣ କରନ୍ତୁ ପ୍ରଭୁ।
4: ହଁ ହଁ, ଆମର ଇସ୍ତଫା ଗ୍ରହଣ
2: କରନ୍ତୁ ପ୍ରଭୁ।
1: ଶାନ୍ତ ଶାନ୍ତ ଦେବଗଣ, କ୍ଷମତା ଲଢ଼େଇଟା କିଛି ସାମାନ୍ୟ ଲଢ଼େଇ ନୁହେଁ। ଏହା ଅତୀତରେ ରହିଥିଲା, ବର୍ତ୍ତମାନ ପାଇଁ ବି ଅଛି, ଆଉ ଭବିଷ୍ୟତରେ ବି ରହିବ। ଯେତେବେଳେ ଯେକୌଣସି ବଡ଼ ବଡ଼ ପଦବୀରେ ପଦାସୀନ ବ୍ୟକ୍ତିବିଶେଷଙ୍କ ଅହଂ ଆଉ ପ୍ରତିଷ୍ଠାର ପ୍ରଶ୍ନ ଉଠେ, ଠିକ୍ ସେତିକିବେଳେ ପରସ୍ପର ଭିତରେ ଆରମ୍ଭ ହୋଇଯାଏ କ୍ଷମତାର ଯୁଦ୍ଧ, ଫଳରେ ଶାସନ ଆଉ ଧର୍ମକ୍ଷେତ୍ରରେ ଦେଖାଦିଏ ଚରମ ସଙ୍କଟ।
2: କିନ୍ତୁ ପ୍ରଭୁ, ପ୍ରତ୍ୟେକ ସଙ୍କଟର ତ ପୁଣି କିଛି ଗୋଟାଏ ସମାଧାନ ନିଶ୍ଚୟ ଅଛି।
1: ମୁଁ ସେ କଥା ମୁକ୍ତ କଣ୍ଠରେ ସ୍ୱୀକାର କରୁଛି।
3: ତେବେ ଯଥାଶୀଘ୍ର ଏ ସମସ୍ୟାର ସମାଧାନ କରନ୍ତୁ ପ୍ରଭୁ।
1: ଏ ସାମାନ୍ୟ କଥା ପାଇଁ ଆପଣମାନେ ଏତେଟା ବ୍ୟସ୍ତ ହୋଇ ପଡ଼ୁଛନ୍ତି କାହିଁକି? ଚାଲନ୍ତୁ ଦେବଦେବ ମହାଦେବଙ୍କ ନିକଟକୁ ଯିବା, ମୁଁ ସେଇଠି ସମସ୍ତ ସମସ୍ୟାର ସମାଧାନ କରିଦେବି।
5: କିନ୍ତୁ ଦେଖ, ମୋର ପ୍ରତିଷ୍ଠା ଉପରେ ଯେମିତି କୌଣସି ଆଞ୍ଚ ନ ଆସେ।
1: ହୋ ହୋ, ତମେ ତ ଘରେ ପଶିନ, ଚାଳ ବାଜିବାକୁ ଏତେ ଡର କାହିଁକି? ଲକ୍ଷ୍ମୀ ଆସ, ତମେ ବି ଆମ ସାଙ୍ଗେ ଆସ, ଚାଲନ୍ତୁ ଦେବଗଣ।
2: ଚାଲନ୍ତୁ ପ୍ରଭୁ। ଜୟ ନାରାୟଣଙ୍କର, ଜୟ ନାରାୟଣଙ୍କର।
6: ପ୍ରଭୁ, ହଠାତ୍ ଆପଣଙ୍କର ଜୟଧ୍ୱନି।
7: ବୋଧେ ଦେବତାମାନେ ମେଳି ବାନ୍ଧି ମୋ ପାଖକୁ ଆସୁଛନ୍ତି, ସେମାନଙ୍କ ଗହଣାରେ ସ୍ୱୟଂ ଲକ୍ଷ୍ମୀ ନାରାୟଣ ବି ଆସୁଛନ୍ତି।
5: ଦେଖିଲେ ତ ମୁଁ କଣ କହୁଥିଲି, ଆପଣ ଟିକିଏ ଟାଣ ହେଇ ଠିଆ ହେଲେ ସେମାନେ ବଳେ ଆପଣଙ୍କ ପାଖକୁ ଆସିବେନି, ଯେତେ ହେଲେ ବି ଆପଣ ଦେବତାଙ୍କ ଉପରେ ଦେବତାଟି।
8: ହେଇଟି କାର୍ତ୍ତିକା ବାପା, ଦେବତାମାନେ ବୋଧେ ତମ ତାଣ୍ଡବ ଦେଖି ପୁରା ପୁରି ଡରିଗଲେଣି। ମଧୁ ମରଣ ମତାମତର ସମାଧାନ ପାଇଁ ଯଦି ଆସୁଛନ୍ତି, ତେବେ କହିଦଉଛି ତମେ ଜମା ରାଜି ହବନି।
1: ହେ ସଦାଶିବ, ସମସ୍ତ ଦେବତାଗଣଙ୍କ ପ୍ରଣାମ ସ୍ୱୀକାର କରନ୍ତୁ ପ୍ରଭୁ।
7: ତଥାସ୍ତୁ, ଯଶସ୍ୱୀ ଭବନ୍ତୁ। ହଠାତ୍ ଆପଣମାନଙ୍କ ଆଗମନର ଉଦ୍ଦେଶ୍ୟ?
1: ଆପଣଙ୍କର ସାମାନ୍ୟ କୃପା ଭିକ୍ଷା ପାଇଁ ପ୍ରଭୁ।
7: କି କଥା ତମେ କହୁଛ ନାରାୟଣ, ଦେବତାମାନଙ୍କର ସର୍ବଦା ମଙ୍ଗଳ କାମନା କରିବା ତ ମୋର ଧର୍ମ, ମୋର ପ୍ରଥମ କର୍ତ୍ତବ୍ୟ।
1: ତେବେ ହେ ସଦାଶିବ, ମୋତେ ବର୍ତ୍ତମାନ ନରହତ୍ୟା ପାତକରୁ ରକ୍ଷା କରନ୍ତୁ ପ୍ରଭୁ।
7: ନରହତ୍ୟା? ତମେ ତମେ ନରହତ୍ୟା କରିଛ ବିଷ୍ଣୁ?
1: ପ୍ରଭୁ, ହେ ରୁଦ୍ର, ଆଜି ମଧୁ ଶାସ୍ତ୍ରୀକ ମୋର ଦର୍ଶନ କରିବା ପାଇଁ ମୋର ପବିତ୍ର ପୀଠ ବଡ଼ଦେଉଳ ଭିତରକୁ ଯାଇଥିଲା, ବର୍ତ୍ତମାନ ସେଇଠି ତାର ମୃତ୍ୟୁ ହୋଇଯାଇଛି।
9: ମଧୁ ମରିଛି,
1: ବର୍ତ୍ତମାନ ବଡ଼ଦେଉଳ ଭିତରେ ମଧୁର ଶବଟା ପଡ଼ି ରହିଛି।
7: ଓ, ତାହେଲେ ମଧୁ ମରିଛି। ଶୁଣୁଛ ଶୁଣୁଛ ତମେ ପାର୍ବତୀ, ମୋର ଅଭିଶାପ ଫଳପ୍ରଦ ହେଇଛି, ମଧୁ ମରିଛି।
2: କିନ୍ତୁ ହେ ସଦାଶିବ, ବଡ଼ଦେଉଳ ଭିତରେ ମଣିଷର ଶବ ପଡ଼ିଛି ବୋଲି ଜାଣିଲେ ଏ ପୃଥିବୀବାସୀ ଶ୍ରୀ ଜଗନ୍ନାଥ ଆଉ ତାଙ୍କ ବଡ଼ଦେଉଳକୁ ବାସନ୍ଦ କରିବେ, ଫଳରେ ସ୍ୱୟଂ ନାରାୟଣ ସବୁଦିନ ପାଇଁ ଅପୂଜ୍ୟ ହୋଇ ରହିଯିବେ ପୃଥିବୀ ପୃଷ୍ଠରେ।
7: ତେବେ ବର୍ତ୍ତମାନ ଉପାୟ କ'ଣ ଦେବ? କ'ଣ
3: ମଧୁକୁ ଜୀବନଦାନ ଦେଇ ତାକୁ ମନ୍ଦିର ଭିତରୁ ନେଇ ଆସିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ପ୍ରଭୁ।
7: କିନ୍ତୁ କିନ୍ତୁ ମଧୁକୁ ବର୍ତ୍ତମାନ ଜୀବନଦାନ ଦେବ କିଏ? କାହାର ସେ ଅଧିକାର ଅଛି?
1: ଆପଣଙ୍କର ହିଁ ସେ ଅଧିକାର ରହିଛି ପ୍ରଭୁ।
7: ମୋର?
1: କାରଣ ଆପଣ ହେଉଛନ୍ତି ଦେବଶ୍ରେଷ୍ଠ ମହାଦେବ।
2: ହଁ ହଁ, ଆପଣ ଦେବଶ୍ରେଷ୍ଠ, ଆପଣଙ୍କର ଜୀବନ୍ୟାସ ଦେବାର ଅଧିକାର ଅଛି ପ୍ରଭୁ।
7: ଠିକ୍ ଅଛି, ମୁଁ ମଧୁକୁ ଜୀବନ୍ୟାସ ଦେବି, କିନ୍ତୁ ଯମଦୂତମାନେ ତ ତାର ଆତ୍ମାକୁ ଯମଲୋକକୁ ନେଇ ଆସିବେଣି।
10: ନା ପ୍ରଭୁ, ବଡ଼ଦେଉଳ ଭିତରେ ପଶିବା ପାଇଁ ଯମଦୂତମାନଙ୍କର ସାମ୍ବିଧାନିକ ଅଧିକାର ନାହିଁ, ଆଉ ସେଇଥିପାଇଁ ତାର ଆତ୍ମାଟା ସେଇ ମନ୍ଦିର ଭିତରେ ଏପର୍ଯ୍ୟନ୍ତ ରହିଯାଇଛି।
7: କିନ୍ତୁ
5: ଆଉ ଭାବୁଛ କ'ଣ ମ, ସ୍ୱୟଂ ନାରାୟଣଙ୍କର ପଦମର୍ଯ୍ୟାଦା ରକ୍ଷା କରିବା କ'ଣ ଆମର କର୍ତ୍ତବ୍ୟ ନୁହେଁ? ମଧୁ ମଲା, ତମ କଥା ରହିଲା, ଏବେ ତାକୁ ବଞ୍ଚେଇ ଦେଇ ତା ସ୍ତ୍ରୀର ହାତର କାଚକୁ ବଜ୍ର କରିଦେଲେ ଭଉଣୀ ଲକ୍ଷ୍ମୀଙ୍କର କଥା ବି ରହିବ,
1: ଫଳରେ ପୃଥିବୀବାସୀଙ୍କ ସମ୍ମୁଖରେ ଆମ ଦେବତାମାନଙ୍କ ମାନ ମର୍ଯ୍ୟାଦା ରହିଯିବ ପ୍ରଭୁ।
7: ତେବେ ତଥାସ୍ତୁ, ମୋର ଆଦେଶ, ମଧୁ ଶୀଘ୍ର ପୁନର୍ଜୀବନ ଲାଭ କରୁ।
9: ଜୟ ଦେବ ଦେବ ମହାଦେବଙ୍କର,
11: ଜୟ
9: ଦେବ ଦେବ ମହାଦେବଙ୍କର,
11: ଜୟ
9: ଦେବ

ଏତେବେଳେ ଯାହା ଶୁଣୁଥିଲେ ଏ ନାଟକ ସ୍ୱର୍ଗରେ କ୍ଷମତା ଲଢ଼େଇ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ନିଶିତ ନାୟକ, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ଗୌତମ ଅଧିକାରୀ ଓ ଅମର ପ୍ରସାଦ ସାହୁ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମହାଦେବ ପ୍ରେମାଞ୍ଜନ ପରିଡ଼ା, ବ୍ରହ୍ମା ରବି ମିଶ୍ର, ବିଷ୍ଣୁ ବିଭୁପ୍ରସାଦ ସ୍ୱାଇଁ, ବୃହସ୍ପତି ଇନ୍ଦ୍ରମଣି ସାମନ୍ତରାୟ, ଇନ୍ଦ୍ର ଯତୀନ୍ଦ୍ରନାଥ ପ୍ରଧାନ, ଯମ ଜ୍ଞାନରଞ୍ଜନ ମହାନ୍ତି, ଚିତ୍ରଗୁପ୍ତ ଜୟରାମ ସାମଲ, ବିଷ୍ଣୁଦତ୍ତ ହୃଦାନନ୍ଦ ମିଶ୍ର, ଯମଦୂତ ପ୍ରଫୁଲ୍ଲ କୁମାର ସିଂ, ପାର୍ବତୀ ନମ୍ରତା ଦାସ, ଭଣ୍ଡାର ରକ୍ଷକ ମାୟାଧର ସାହୁ, ଅବଧାନ ଶରତଚନ୍ଦ୍ର ମୁଳିଆ, ପୂଜାରୀ ତପନ କୁମାର ସାବତ, ବ୍ୟକ୍ତି ବସନ୍ତ ସାମଲ, ରାଧୁଆ ସୁରେଶଚନ୍ଦ୍ର ବଳ, ସୁନା ବସନ୍ତ ମଞ୍ଜରୀ ପଟ୍ଟନାୟକ, ରମାବୋଉ କୁଞ୍ଜଲତା ଦାସ, ତୁଳସୀ ଚାନ୍ଦମଣି ବେହେରା, ସାଥିସୁଥି ସାଗରବାଳା ପଟ୍ଟନାୟକ ଓ ଲକ୍ଷ୍ମୀ ଭୂମିକାରେ ଥିଲେ ତୃପ୍ତିରାଣୀ ସିହ୍ନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ଏ ଗୀତଟି, ଗାଇଛନ୍ତି ଅର୍ପିତା ଚୌଧୁରୀ ଓ କୁମାର ଦେବାନନ୍ଦ, ଗୀତ ରଚନା ସୁମିତ ପଣ୍ଡା, ସଙ୍ଗୀତ ବନି ମହାନ୍ତି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଓ ଅନନ୍ୟ ଶ୍ରୀତମ ନନ୍ଦ। ଗୀତ ରଚନା ସବ୍ୟସାଚୀ ପ୍ରଧାନ, ସଙ୍ଗୀତ ଅଭିଜିତ ତ୍ରିପାଠୀ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିବାନୀ ସଙ୍ଗୀତା। ଗୀତ ଓ ସଙ୍ଗୀତ ପ୍ରେମ ଆନନ୍ଦ।

ହ୍ୟୁମାନ ସାଗର ଓ ଲିପ୍ସା ମହାପାତ୍ରଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟି ଶୁଣନ୍ତୁ। ଗୀତ ଲେଖିଛନ୍ତି ସୁଶାନ୍ତ ମଣି, ସଙ୍ଗୀତ ଗଡ଼ଲି ରଥ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏ ଗୀତ। ଦତକଣ୍ଠରେ ଗାଇଛନ୍ତି ସନ୍ଦୀପ ପଣ୍ଡା ଓ ସୀମା ପଣ୍ଡା। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ପଣ୍ଡା।